ଆକାଶବାଣୀ ବାରିପଦା, ଆଜି ସୋମବାର 1948 ଶତାବ୍ଦ ଜ୍ୟେଷ୍ଠ ଚାରି ଦିନ, ଇଂରାଜୀ 2026 ମସିହା ମେ ମାସ 25 ତାରିଖ। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ।

ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ଆଜିର ବନ୍ଦନା କାର୍ଯ୍ୟକ୍ରମ। ଆଜି ବନ୍ଦନାର ପ୍ରଥମ କଣ୍ଠଶିଳ୍ପୀ ଗୋବିନ୍ଦ ଚନ୍ଦ୍ର ସେନାପତି, କଣ୍ଠରେ ତାଙ୍କର ବାବାଜୀ ଚରଣ ଜେନାଙ୍କ ଗୀତ ରଚନା। ଶିବ ନାମ ଜପ ମନ, ଶିବ ନାମ ଜପ, କଟିଯିବ ଜୀବନର ଯେତେ ସବୁ ପାପ। କଣ୍ଠଶିଳ୍ପୀ ଗୋବିନ୍ଦ ଚନ୍ଦ୍ର ସେନାପତି।

ସେ ଗାଇଛନ୍ତି ପୁରାତନ ରଚନାରୁ। ଚାଲ ସଖି ଆମ୍ଭେ ଦର୍ଶନ କରିବା ନୀଳଗିରି କାଳିଆକୁ, କେଉଁ ସୁରପତି ବେଶ କରିଅଛି ଗିରିବର ତୋଳିଆକୁ। କଣ୍ଠଶିଳ୍ପୀ ଭିକାରୀ ଚରଣ ବଳ।

ଜଗନ୍ନାଥ ବୋଲି ଡାକିଦେଲେ ମୁଖେ ଅମୃତ ପଡ଼େ ଝରି, ମୋ ଜୀବନ ଯାଉ ମହାବାହୁ ତୁମ ନାମ ରସ ପାନ କରି। କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ, ଗୀତିକାର ପ୍ରଫୁଲ୍ଲ କୁମାର ସାହୁ।

ଗୀତିକାର ଗୋପାଳକୃଷ୍ଣ ତାଙ୍କ ଗୀତ ରଚନାରେ କଣ୍ଠଦାନ କରିଛନ୍ତି ପ୍ରଣବ କିଶୋର ପଟ୍ଟନାୟକ। ରାଧା ଗୋବିନ୍ଦ ଭଜରେ ମାନସ ରାଧା ଗୋବିନ୍ଦ ଭଜ, ରାଧା ଗୋବିନ୍ଦ ଭଜରେ ମାନସ ରାଧା ଗୋବିନ୍ଦ ଭଜ। କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ।

ଆମ ସଂସ୍କୃତିର ସ୍ୱରୂପ ହେଲା ଆମେ ବହୁ ଦେବତା ପୂଜା କରୁ, ଏଥିରେ କିଛି ଅସୁବିଧା ନାହିଁ। ଏବଂ ଏହି ବହୁ ଦେବତାମାନଙ୍କ ମାଧ୍ୟମରେ ମହାଶକ୍ତିଶାଳୀ ଓ ପରମ ଐଶ୍ୱର୍ଯ୍ୟମଣ୍ଡିତ ସେହି ପରମ ବ୍ରହ୍ମ ଯିଏକି ହେଉଛନ୍ତି ଏକ, ତାଙ୍କୁ ହିଁ ଆମେ ଉପଲବ୍ଧି କରୁ। ଏକଂ ସଦ୍ ବିପ୍ର ବହୁଧା ବଦନ୍ତି, ଅର୍ଥାତ୍ ଏକ ଈଶ୍ୱରଙ୍କୁ ସଦ୍ ବିପ୍ର ବା ପଣ୍ଡିତମାନେ ବହୁ ଭାବରେ ଦେଖନ୍ତି ଓ କହନ୍ତି। ସୁପର୍ଣ୍ଣଂ ବିପ୍ରା କବୟୋ ବଚୋଭିରେକଂ ସନ୍ତଂ ବହୁଧା କଳ୍ପୟନ୍ତି। ସୁପର୍ଣ୍ଣ ଗରୁଡ଼ ହେଇପାରେ, ପକ୍ଷୀ ହୋଇପାରେ, ପକ୍ଷୀ ବା ପୁରୁଷ ସେହି ପ୍ରଭୁ ଏକ, କବି ପଣ୍ଡିତ ବହୁ ଭାବରେ ତାଙ୍କୁ କଳ୍ପନା କରନ୍ତି। ଅସୀମ ଶକ୍ତିଶାଳୀ ସେହି ପୁରୁଷଙ୍କୁ ବେଦ ବେଦାନ୍ତ ସହସ୍ର ମସ୍ତକ ସହସ୍ର ବାହୁ ସହସ୍ର ପାଦ ବିଶିଷ୍ଟ ବୋଲି କହିଛନ୍ତି। ଭଗବତ ଗୀତାରେ ବିଶ୍ୱରୂପରେ ସେହି ଅଲୌକିକ ମହାପରାକ୍ରମୀ ଓ ଅସମ୍ଭବକୁ ସମ୍ଭବ କରୁଥିବା ସେହି କର୍ତ୍ତାଙ୍କୁ ନିଜ ସ୍ୱରୂପରେ ଦେଖାଇଛନ୍ତି ଅର୍ଜୁନ ସମ୍ମୁଖରେ ଭଗବାନ ଶ୍ରୀକୃଷ୍ଣ। ସାମାନ୍ୟ ଶାସନରେ ଆମର ଏଠାରେ ସର୍ବୋଚ୍ଚ ଶାସନକର୍ତ୍ତା ଅନେକ ଅଧିକାରୀମାନଙ୍କୁ ବିଭିନ୍ନ ଅଧିକାର ଦେଇ ଶାସନର ତ ସୁବିଧା ଘଟାନ୍ତି, ତେବେ ମହାପରାକ୍ରମଶାଳୀ ସମସ୍ତ ଶକ୍ତି ଓ ଐଶ୍ୱର୍ଯ୍ୟର ମୂଳ ସ୍ୱରୂପ ପରମବ୍ରହ୍ମ ଯଦି ନିଜକୁ ବହୁ ଭାବରେ ବିଭାଜିତ କରନ୍ତି, ତେବେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି। ଏହି ବିଭାଜିତ ସ୍ୱରୂପ ପରମବ୍ରହ୍ମଙ୍କର ବିଭିନ୍ନ ଗୁଣ ବହନ କରି ଏ ସଂସାରକୁ ପରିଚାଳନା କରନ୍ତି ଏବଂ ଏଇମାନେ ମଣିଷ ସମ୍ମୁଖରେ ବିଭିନ୍ନ ରୂପରେ ବ୍ୟକ୍ତ ହୁଅନ୍ତି। ଐଶ୍ୱର୍ଯ୍ୟ ଓ ଜଳଦାନରେ ସେ ଇନ୍ଦ୍ର ବରୁଣ, ଉତ୍ତାପ ଦାନରେ ଅଗ୍ନି, ନିଶ୍ୱାସ ପ୍ରଶ୍ୱାସ ଦେବାରେ ସେ ବାୟୁ। ବେଦ ଅନୁଯାୟୀ ଦେବତାଙ୍କ ସଂଖ୍ୟା ମାତ୍ର 33, ଆମେ କହୁ 33 କୋଟି ଦେବତା। ଏହି 33 ଦେବତା ଏକ ବିଶ୍ୱ ନିୟନ୍ତାଙ୍କ ସାହାଯ୍ୟକାରୀ ଓ ତାଙ୍କ ଶକ୍ତି ବହନକାରୀ। ସେହି ଏକ ଓ ଅଦ୍ୱିତୀୟ ସେମାନଙ୍କ ମଧ୍ୟରେ ଦୀପ୍ତିମାନ ହୋଇ ଦେବତା ବୁଲେଇଲେ। ଦୀପ୍ ଧାତୁରୁ ଦେବତା ଶବ୍ଦ ଆସୁଛି। ଋଗ୍ବେଦର ଦଶମ ମଣ୍ଡଳରେ ଅମ୍ଭରଣ ଋଷିଙ୍କ କନ୍ୟା ବିଶ୍ୱସତ୍ତା ସହ ଚିନ୍ତାରେ ଏକୀଭୂତା ହୋଇଗଲେ। ଏଭଳି ସେ ଏକୀଭୂତା ହୋଇଗଲେ, ସେ ଅନୁଭବ କଲେ ଯେ ପରମାତ୍ମା ହେଉଛନ୍ତି ଏକ ନାରୀ। ସେ ଦେଖିଲେ ଏବଂ ତାଙ୍କ ଚିନ୍ତାରେ ସେ ମଜିଗଲେ। ଚଣ୍ଡୀରେ ଦେବୀ ପୂଜା ବେଳେ ଏହାକୁ ଦେବୀ ସୂକ୍ତ କୁହାଯାଏ। ଏଥିରେ ଦେବୀ କହୁଛନ୍ତି, ମୁଁ ଏକାଦଶ ରୁଦ୍ର, ମୁଁ ଅଷ୍ଟବସୁ, ମୁଁ ଏହି ଅଷ୍ଟବସୁ ଭାବରେ ବିଚରଣ କରୁଛି, ମୁଁ ଦ୍ୱାଦଶ ଆଦିତ୍ୟ ରୂପେ ବିଚରଣ କରେ, ମୁଁ ମିତ୍ର ଓ ବରୁଣ ଦେବତାଙ୍କୁ ଧାରଣ କରୁଛି। ଏକାଦଶ ରୁଦ୍ର, ଦ୍ୱାଦଶ ଆଦିତ୍ୟ, ଅଷ୍ଟବସୁ, ମିତ୍ର ଓ ବରୁଣ ମିଶି 31, 2, 33 ଦେବତା ହୋଇଗଲେ। ଦେବୀ ଏହି 33 ଦେବତାଙ୍କ ସମ୍ମିଳିତ ରୂପ। ଏହି 33 ଦେବତା ବହୁ ଦେବତାରେ ପରିଣତ ହେବାରୁ ପୁରାଣ ଯୁଗରେ 33 କୋଟି ଦେବତା ବୋଲି ଲୋକମୁଖରେ ପ୍ରଚାରିତ ହେଲା। ବାସ୍ତବରେ ଏହି ବହୁ ଦେବତା ମିଳିତ ହୋଇ ସେହି ଏକରେ ପରିଣତ ହୁଅନ୍ତି ଓ ତାଙ୍କୁ ହିଁ କୁହାଯାଇଛି ସହସ୍ର ଶୀର୍ଷା ପୁରୁଷ, ସହସ୍ରାକ୍ଷ, ସହସ୍ରପାତ୍।

ଶୁଣୁଥିଲି ଅନୁଚିନ୍ତା, ଉପସ୍ଥାପନା କରିଥିଲି ରଜତ କର, ଆକାଶବାଣୀ କଟକ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 46ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ରାଜା କହିଲେ, ମୁନିବର, ଶ୍ରୀକୃଷ୍ଣଙ୍କର ଯେଉଁ ଗୁଣ ଏବଂ କର୍ମ କଥା ଶୁଣିଲେ ପାପ କ୍ଷୟ ହେବ ସେହି କଥା ମୋତେ କୁହ। ସେ ପରମ ପୁରୁଷ ତାଙ୍କର ଲୀଳା କୁହୁକ ପରି ବ୍ରହ୍ମ ରୂପେ ସୃଷ୍ଟି କରନ୍ତି, ବିଷ୍ଣୁ ରୂପେ ପାଳନ କରି ଶିବ ରୂପେ ସଂହାର କରନ୍ତି। ଭିନ୍ନ ଭିନ୍ନ ରୂପ ଧରି ଏ ଜଗତରେ ସେ କ୍ରୀଡ଼ା କରନ୍ତି। ତାଙ୍କର ଏହି ଅଦ୍ଭୁତ କର୍ମକୁ କିଏ ବା ଜାଣିପାରିବ, ତେଣୁ ସେହି କଥା ଶୁଣାଅ। ସୁତ କହିଲେ, ରାଜାଙ୍କ କଥା ଶୁଣି ସୁଖଦେବ ଶ୍ରୀକୃଷ୍ଣଙ୍କୁ ଧ୍ୟାନ କରି ବର୍ଣ୍ଣନା କଲେ, ସେ ପରମ ପୁରୁଷ କୃଷ୍ଣ ସମସ୍ତଙ୍କ ଶରୀରରେ ରହି ଲୀଳା କରନ୍ତି। ପଣ୍ଡିତମାନେ ତାହାଙ୍କ ପଦସେବା କରି ଆତ୍ମାର ପାପନାଶ କରନ୍ତି। ଯେ ଲକ୍ଷ୍ମୀପତି ସେଇ ହେଉଛନ୍ତି ଯଦୁବଂଶର ପତି। ସାଧୁମାନେ ତାଙ୍କୁ ଚିନ୍ତା କରିଥାନ୍ତି, ସେ ମୋର ମନରେ ଅଛନ୍ତି। ସେହି ବ୍ୟାସରୂପୀ ହରିଙ୍କୁ ନମସ୍କାର କରି କହିଲେ,

ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମର ସୂଚନା। ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା ପ୍ରଚାର କରିବୁ ସକାଳ 7:25। ସକାଳ 8:15 ରହିଛି ଗୀତାଞ୍ଜଳି। କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଯଥାକ୍ରମେ ସକାଳ 9:00, ସକାଳ 10:05 ଏବଂ ଦିନ 12:30। ଦିନ 12:00 ଚହଲା କାର୍ଯ୍ୟକ୍ରମରେ ଶୁଣିବେ ଓଡ଼ିଶୀ କୀର୍ତ୍ତନ। ପରିବେଷଣ କରିବେ ନାରାୟଣ ବାରିକ ଏବଂ ସାଥୀ କଳାକାରମାନେ। ମହିଳା ମହଲ ଦିନ 1:20। ସନ୍ଧ୍ୟା 5:30 ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଭକ୍ତିଗୀତ କାର୍ଯ୍ୟକ୍ରମ ପ୍ରଚାର କରିବୁ ସନ୍ଧ୍ୟା 6:00। ସନ୍ଧ୍ୟା 6:15 ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 7:00। ସନ୍ଧ୍ୟା 7:30 ରହିଛି ଚାଷବାସ କାର୍ଯ୍ୟକ୍ରମ। ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ କାର୍ଯ୍ୟକ୍ରମ ପ୍ରସାର କରିବୁ ରାତି 8:00। ରାତି 8:30 ପରିବାର କଲ୍ୟାଣ ସ୍ୱାସ୍ଥ୍ୟ ସମ୍ପଦ କାର୍ଯ୍ୟକ୍ରମ। ଗୀତ ଅତୀତ ରାତି 8:40। ରାତି 10:00 ପ୍ରସାର କରିବୁ ଦାସକାଠିଆ। ପରିବେଷଣ କରିବେ କାଳୀଚରଣ ହୋତା ଏବଂ ସାଥୀ କଳାକାରମାନେ। ଏକକ ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ରହିଛି ରାତି 10:30। ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଓ ପରେ ପରେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯିବ। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ରହିବେ। ଆଜି 2 ଜଣ ପଦ୍ମବିଭୂଷଣ, 6 ଜଣ ପଦ୍ମଭୂଷଣ ଏବଂ 58 ଜଣ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ପ୍ରଦାନ ସମାରୋହ ନେଇ ପରେ କାର୍ଯ୍ୟସୂଚୀ ଘୋଷଣା କରାଯିବ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ରାଜ୍ୟରେ ଶିଳ୍ପାୟନର ଅନୁକୂଳ ବାତାବରଣ ସ୍ଥାନୀୟ ଅର୍ଥନୀତିକୁ ନୂତନ ଗତି ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାର 2 ପ୍ରମୁଖ ଶିଳ୍ପ ସଂସ୍ଥାକୁ ଗତକାଲି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁବବର୍ଗଙ୍କୁ ରାଜ୍ୟରେ ସମ୍ମାନଜନକ ତଥା ଶ୍ରେଷ୍ଠ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ଏହି ଅବସରରେ ଶ୍ରୀ ମାଝୀ ଶିଳ୍ପ ପ୍ରତିଷ୍ଠାନର କର୍ମଚାରୀଙ୍କ ସହ ମତ ବିନିମୟ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତର ପ୍ରମୁଖ କର୍ମକର୍ତ୍ତା ଏବଂ ସାଂଗଠନିକ ପ୍ରତିନିଧିଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଡକ୍ଟର ମହାଲିଙ୍ଗ ଆଲୋକପାତ କରିବା ସହ ତୃଣମୂଳ ସ୍ତରରେ ଏହାକୁ ପହଞ୍ଚାଇବା ନେଇ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ମୂଲ୍ୟାଙ୍କିତ ଉତ୍ତର ଖାତା ସ୍କାନ୍ କପି ପାଇବାର ଶେଷ ତାରିଖକୁ ଆଜି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଆବେଦନ ପ୍ରକ୍ରିୟାରେ ଫି ଦାଖଲ ନେଇ ଦେଖାଦେଇଥିବା ସମସ୍ୟା ଉପରେ ପରିଷଦ ସ୍ୱଷ୍ଟୀକରଣ ଦେଇଛି। କେତେକ ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ପରିଷଦ କହିଛି। ତେବେ ଅତିରିକ୍ତ ଦେୟ କ୍ଷେତ୍ରରେ ଅର୍ଥରାଶି ଛାତ୍ରଛାତ୍ରୀଙ୍କୁ ଫେରସ୍ତ ଏବଂ ବକେୟା କ୍ଷେତ୍ରରେ ପୃଥକ୍ ପୃଥକ୍ ଭାବେ ସୂଚନା ପ୍ରଦାନ କରାଯିବ ବୋଲି ପରିଷଦ କହିଛି। ସ୍ନାତକ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବାକୁ ଥିବା ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିଇଇଟି ୟୁଜି 2026କୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଆସନ୍ତା 28 ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଇଦ୍ ଉଲ୍ ଜୁହା ପାଳନ ଦିବସର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ଗ୍ରହଣ କରାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ଢେଙ୍କାନାଳ ଜିଲ୍ଲାର 7 କ୍ୱିଣ୍ଟାଲ ଆମ୍ବ ଗ୍ରୀସ୍କୁ ରପ୍ତାନୀ କରାଯାଇଛି। ଜିଲ୍ଲା ଉଦ୍ୟାନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତବର୍ଷ 58 ଟନ୍ ଆମ୍ବ ରପ୍ତାନୀ ହୋଇଥିବାବେଳେ ଚଳିତ ବର୍ଷ 200 ଟନ୍ରୁ ଅଧିକ ରପ୍ତାନୀ ପାଇଁ ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ଇଟାଲୀ, ବର୍ମିଂହାମ, ରୋମ୍ ଏବଂ ଦକ୍ଷିଣ ଆଫ୍ରିକାକୁ ଆମ୍ବ ରପ୍ତାନୀ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଶିଶୁଙ୍କୁ ମାଗଣା ହୃଦ୍ରୋଗ ଚିକିତ୍ସା ସୁବିଧା ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ 7 ଜଣ ପୀଡ଼ିତ ଶିଶୁଙ୍କୁ ଅସ୍ତ୍ରୋପଚାର ପାଇଁ ରାୟପୁରକୁ ପଠାଯାଇଛି। ଯୋଜନା ଅଧୀନରେ ଚିକିତ୍ସା ପାଇଁ 70 ଜଣଙ୍କୁ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ଏବଂ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ କମିଟି ଏବଂ ଜିଲ୍ଲା ବିପର୍ଯ୍ୟୟ ପ୍ରାଧିକରଣର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଓଡ୍ରାଫ୍, ଏଲ୍ଡିଆର୍ଏଫ୍ ଏବଂ ସ୍ୱେଚ୍ଛାସେବୀ ସଂଗଠନ, ସ୍ଥାନୀୟ ପ୍ରତିନିଧି ଓ ପ୍ରଶାସନିକ କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ବିଧାନସଭା ପରିସରରେ ଆଜି ଉପମୁଖ୍ୟମନ୍ତ୍ରୀ, ବାଚସ୍କତି, ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବିଧାୟକମାନେ ଉପସ୍ଥିତ ରହି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଥାଇରଏଡ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଥାଇରଏଡ୍ ଦିବସ ପାଳନ କରାଯାଉଛି।

0: କରାଯାଉଛି। ଏହି ରୋଗର କାରଣ, ପ୍ରଭାବ ଏବଂ ଏହାର ନିରାକରଣ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦିବସ ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଗତକାଲି 20ଟି ସହର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 45.8 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ 31ତମ ଜାତୀୟ ଉପକନିଷ୍ଠ ବେସବଲ ଚାମ୍ପିୟନସିପ୍ ଉଦ୍ଘାଟିତ ହୋଇଛି। ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ସାରା ଦେଶରୁ 20ଟି ବାଳକ ଏବଂ 18ଟି ବାଳିକା ଦଳ ଭାଗ ନେଉଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ସେରିବ୍ରାଲ ପଲ୍ସି ଆଲୋଚନା କରିଛନ୍ତି ଡାକ୍ତର ଦୁର୍ଗା ପ୍ରସାଦ ମିଶ୍ର।
2: ମସ୍ତିଷ୍କ ପକ୍ଷାଘାତ ବା ସେରିବ୍ରାଲ ପାଲ୍ସି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣ ଅନୁସାରେ ବିଶ୍ୱ ସମୁଦାୟର ହାରାହାରି 10% ଲୋକ ସଂଖ୍ୟା କିଛି ନା କିଛି ଅକ୍ଷମତାରେ ଶିକାର ହୋଇଥାନ୍ତି। ଭାରତରେ ଏହା ଜନସଂଖ୍ୟାର 3.8%। ବିଭିନ୍ନ ଅକ୍ଷମତା ମଧ୍ୟରୁ ମସ୍ତିଷ୍କ ପକ୍ଷାଘାତ ଅନ୍ୟତମ ଓ ବିଶ୍ୱ ଅକ୍ଷମତାର ପାଖାପାଖି 15-20% ଏଥିରେ ଆକ୍ରାନ୍ତ। ଭାରତରେ ପ୍ରତି 1000 ଜନସଂଖ୍ୟାରେ ପାଖାପାଖି 3 ଜଣ ଏହାର ଶିକାର। ଓଡ଼ିଶାରେ ମଧ୍ୟ ଏହାର ଅନୁପାତ ଚିନ୍ତାର କାରଣ। ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଶୌଶବ ସୁରକ୍ଷା ଦିଗରେ ଅନେକ ଗୁରୁତ୍ୱ ଦିଆଯାଉଥିବା ବେଳେ ସେରିବ୍ରାଲ ପାଲ୍ସିର ବର୍ଦ୍ଧିଷ୍ଣୁ ଭୟାବହତା ଚିନ୍ତାର କାରଣ ପାଲଟିଛି। ତାହେଲେ ମସ୍ତିଷ୍କ ପକ୍ଷାଘାତ କ'ଣ? ମସ୍ତିଷ୍କ ଆଘାତ ଜନିତ ବା ବିକାଶ ବୈକଲ୍ୟ ହେତୁ ଶାରୀରିକ ପରିଚାଳନା ତଥା ଅଙ୍ଗଭଙ୍ଗୀ ଓ ଅଙ୍ଗଚାଳନାରେ ହେଉଥିବା ବ୍ୟତିକ୍ରମ ସମୂହକୁ ମସ୍ତିଷ୍କ ପକ୍ଷାଘାତ କୁହାଯାଇଥାଏ। ଏହା ଏକ ରୋଗ ନୁହେଁ, ବରଂ ଏକ ଅବସ୍ଥା। ସାଧାରଣତଃ ଏହି ଅବସ୍ଥାଟି ଅପରିବର୍ତ୍ତନୀୟ, କିନ୍ତୁ ଏହାର ଚିକିତ୍ସା ଦ୍ୱାରା ଶାରୀରିକ ସଞ୍ଚାଳନ ତଥା କାର୍ଯ୍ୟ କରିବା ଦିଗରେ ଉନ୍ନତି ଅଣାଯାଇପାରେ ତଥା ଅନ୍ୟାନ୍ୟ ଅସୁବିଧାକୁ ଏଡ଼ାଇ ଦିଆଯାଇପାରେ। ସେରିବ୍ରାଲ ପାଲ୍ସିର କାରଣ କ'ଣ? ଏହା ଜନ୍ମ ପୂର୍ବରୁ, ଜନ୍ମ ସମୟରେ ବା ଜନ୍ମ ପରେ ହେଉଥିବା କେତେକ କାରଣ ଯଥା ମାଙ୍କର କେତେକ ଅବସ୍ଥା, ଥାଇରଏଡ୍ ଜନିତ ଅସୁବିଧା, ସଂକ୍ରମଣ, ଥରାବାତ, ଜନ୍ମ ସମୟରେ ପିଲାଟି ନ କାନ୍ଦିବା, ମସ୍ତିଷ୍କକୁ ଆବଶ୍ୟକତା ଅନୁସାରେ ରକ୍ତ ତଥା ଅମ୍ଳଜାନ ନ ପହଞ୍ଚିବା, ମସ୍ତିଷ୍କରେ କୌଣସି ସଂକ୍ରମଣ ହେବା, ଗର୍ଭସ୍ଥ ଶିଶୁର ମସ୍ତିଷ୍କ ଠିକ୍ ଭାବରେ ବିକାଶ ହୋଇନଥିବା, ଅଧିକ ସମୟ ଧରି ପ୍ରସବ ବ୍ୟଥା ହେବା, ମସ୍ତିଷ୍କ ଚାପି ହୋଇ ରହିଯିବା, ଠିକ୍ ସମୟରେ ପ୍ରସବ ନ ହୋଇପାରିବା, ଅତି କମ୍ ଓଜନ ହେବା, ଜନ୍ମ ସମୟ ପୂର୍ବରୁ ପ୍ରସବ ହେବା ଏବଂ ଜନ୍ମ ପରେ ପିଲାର ମସ୍ତିଷ୍କରେ କିଛି ସଂକ୍ରମଣ, ବାତ, ମୁଣ୍ଡରେ ଆଘାତ ଲାଗିବା ଆଦି କାରଣ ପାଇଁ ହୋଇଥାଏ। ଏହାର ଲକ୍ଷଣ କ'ଣ? ସାଧାରଣ ଶିଶୁଟିଏ ଯେପରି ଭାବେ ନିଜ ଶରୀରର ଅଙ୍ଗ ପ୍ରତ୍ୟଙ୍ଗକୁ ନିୟନ୍ତ୍ରଣ ବା ସମନ୍ୱୟ କରି ଚଲାଇବାରେ ସକ୍ଷମ ହୋଇଥାଏ, ମସ୍ତିଷ୍କ ପକ୍ଷାଘାତ ଆକ୍ରାନ୍ତ ପିଲାମାନେ ସେଭଳି କରିପାରିନଥାନ୍ତି। ମସ୍ତିଷ୍କ ପକ୍ଷାଘାତର ଗମ୍ଭୀରତା ଭିନ୍ନ ଭିନ୍ନ ପ୍ରକାରର ଓ ଏହା ଅତି ସରଳଠାରୁ ଆରମ୍ଭ କରି ଅତି ଜଟିଳ ପର୍ଯ୍ୟନ୍ତ ହୋଇଥାଏ। ଅବସ୍ଥାର ଗମ୍ଭୀରତା ମସ୍ତିଷ୍କର ସେହି ନିର୍ଦ୍ଦିଷ୍ଟ ଅଂଶକୁ ହୋଇଥିବା ଆଘାତର ଆକାର ଓ ଗଭୀରତା ଅନୁସାରେ ହୋଇଥାଏ। ଚିକିତ୍ସା ଦ୍ୱାରା ପରବର୍ତ୍ତୀ ସମୟରେ କିନ୍ତୁ ଆଘାତ ପାଇଥିବା ଅଂଶଟିର ଆଉ ବୃଦ୍ଧି ଘଟିନଥାଏ। ଶାରୀରିକ ପରିଚାଳନାଗତ ଅସୁବିଧା ବିଭିନ୍ନ ପ୍ରକାର ହୋଇଥାଏ, ଯଥା ନବଜାତ ଶିଶୁ ଠିକ୍ ସମୟରେ ଗୁରୁଣ୍ଡେ ନାହିଁ, ବେକ ସିଧା କରିପାରିନଥାଏ, ଠିକ୍ ସମୟରେ ବସିନଥାଏ, ଡେରିରେ ଚାଲେ, ସମବୟସ୍କ ପିଲାଙ୍କ ଭଳି ଚାଲିନଥାଏ, ଗୋଡ଼ ଛନ୍ଦି ହୋଇଯାଏ, କଡ଼ ଲେଉଟେଇବାରେ ଅସୁବିଧା ହୋଇଥାଏ, ନିଜ ହାତ ଗୋଡ଼ରେ ତାଳମଳ ବା ନିୟନ୍ତ୍ରଣରେ ଅସୁବିଧା ହୋଇଥାଏ, ସେମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗ ଚଳାଇବା ନିୟନ୍ତ୍ରଣ ନଥାଏ, ଅଧିକାଂଶଙ୍କର ମାଂସପେଶୀଗୁଡ଼ିକ ଅତିଶକ୍ତ ହୋଇଥାଏ ବା ହାତ ଗୋଡ଼ମାନ ଛନ୍ଦି ହୋଇ ରହିଥାନ୍ତି, କେତେକଙ୍କର ମାଂସପେଶୀ ରବର କଣ୍ଢେଇ ଭଳି ନରମ ଆଉ ନିଶ୍ଚଳ ହୋଇଥାଏ। ଶାରୀରିକ ପରିଚାଳନାଗତ ଅସୁବିଧା ବ୍ୟତୀତ କଥା କହିବାରେ ଅସୁବିଧା ତଥା ଶ୍ୱାସକ୍ରିୟାରେ ବ୍ୟତିକ୍ରମତା ପରିଲକ୍ଷିତ ହୋଇଥାଏ। ଏହା ବାଦ୍ ସେମାନଙ୍କର ଦେଖିବା, ଶୁଣିବା, ବୌଦ୍ଧିକ ବିକାଶରେ ବିଶୃଙ୍ଖଳା ଦେଖାଯାଇପାରେ। ଅନେକଙ୍କଠାରେ ଅପସ୍ମାର ବାତ ଦେଖାଯାଇଥାଏ, କେତେକଙ୍କର ବୌଦ୍ଧିକ ସ୍ଥିତି କିନ୍ତୁ ସାମାନ୍ୟ ଥାଏ। ଶରୀରର ପରିଚାଳନା ତଥା ନିୟନ୍ତ୍ରଣକୁ ଆଖି ଆଗରେ ରଖି ସେରିବ୍ରାଲ ପାଲ୍ସିକୁ ମୁଖ୍ୟତଃ 4 ଭାଗରେ ବିଭକ୍ତ କରାଯାଇଥାଏ। ସ୍ପାଷ୍ଟିକ୍, ମାଂସପେଶୀ ଗତିବିଧିରେ ସଂକୀର୍ଣ୍ଣତା। ଆଟାକ୍ସିକ୍, ମାଂସପେଶୀୟ ଥରହରତା ବା ଭାରସାମ୍ୟର ଅସନ୍ତୁଳନତା। ଡିସ୍କାଇନେଟିକ୍, ମାଂସପେଶୀର ସ୍ୱୟଂ ପ୍ରକ୍ରିୟାରେ ଦୁର୍ବଳତା ଏବଂ ମିଶ୍ରିତ ବା ମିକ୍ସ ଟାଇପ୍, ଇଚ୍ଛାକୃତ ବା ଅନିଚ୍ଛାକୃତ ଶାରୀରିକ ମାଂସପେଶୀୟ ଅସନ୍ତୁଳନତା। ନିରୂପଣ, ସେରିବ୍ରାଲ ପାଲ୍ସିର ଲକ୍ଷଣ ସମୂହକୁ ବିଚାର କରି ସ୍ନାୟବିକ ପରୀକ୍ଷଣ, ମାଂସପେଶୀୟ ପର୍ଯ୍ୟବେକ୍ଷଣ ଓ ବିକାଶ ସମ୍ବନ୍ଧୀୟ ସତର୍କ ସୂଚନା ଆଦିକୁ ବୁଝି ସମସ୍ୟାର ନିରୂପଣ କରାଯାଇଥାଏ। ଅନେକ କ୍ଷେତ୍ରରେ ଇଇଜି, ସିଟି ସ୍କାନ୍, ଏମ୍ଆର୍ଆଇ ଆଦି ପରୀକ୍ଷଣ ସେରିବ୍ରାଲ ପାଲ୍ସି ନିରୂପଣରେ ସାହାଯ୍ୟ କରିଥାଏ। ସେରିବ୍ରାଲ ପାଲ୍ସି ବା ମସ୍ତିଷ୍କ ପକ୍ଷାଘାତ ଏକ ଦୂରାରୋଗ୍ୟ ବ୍ୟାଧି ହେଲେ ହେଁ ପିଲାର ଚିକିତ୍ସା ଓ ଦକ୍ଷତା ସବୁର ବିକାଶ ସମ୍ଭବପର। ଚିକିତ୍ସା କ୍ଷେତ୍ରରେ ବିଶେଷଜ୍ଞମାନେ ଯେପରି ଅକୁପେସନାଲ ଥେରାପିଷ୍ଟ, ଫିଜିଓଥେରାପିଷ୍ଟ, ସ୍ପିଚ୍ ଥେରାପିଷ୍ଟ, ଡେଭଲପମେଣ୍ଟାଲ ପେଡିଆଟ୍ରିସିଆନ୍, ଅତିଶଲ୍ୟ

0: विशेषज्ञों सम्मिलित प्रचेष्टे आक्रांत व्यक्ति को सामाजिक मुख्य स्रोत में सामिल कर
1: आमर स्वास्थ्य शुणुले सेरेब्राल पाल्सी आलोचना करथिले डाक्टर दुर्गा प्रसाद मिश्र श्रोता बंधु मैंने कार्यक्रम शुणी आकाशवाणी कटक केन्द्र समय वर्तमान सकाळ 7:15 शुणु ओडिया संवाद
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆମେରିକା ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଭାରତକୁ ପ୍ରଶଂସା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇଦ୍ ଉଲ୍ ଜୁହା ଛୁଟି ତାରିଖରେ ପରିବର୍ତ୍ତନ ଯୋଗୁଁ ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସ୍ଥଗିତ ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ବିଜୟୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ 2026 ପାଇଁ 66 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ। ରାଷ୍ଟ୍ରପତି 2 ପଦ୍ମ ବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବେ। 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ଜଣଙ୍କୁ ପଦ୍ମ ବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ସମେତ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବାବେଳେ ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ପଦ୍ମ ପୁରସ୍କାର ପ୍ରଦାନର ପ୍ରଥମ ପର୍ଯ୍ୟାୟ ଉପଲକ୍ଷେ ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଧାରାବାହିକରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଜି ପ୍ରଚାର କରାଯିବ। ଏଥିରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିତ୍ୱଙ୍କ ଜୀବନୀ ଓ କାର୍ଯ୍ୟାବଳୀ ଉପରେ ଆଲୋକପାତ କରାଯିବ। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆମେରିକାର ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଗତକାଲି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରେ ଅବସ୍ଥାପିତ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ଙ୍କୁ ଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବନ୍ଧୁ ଭାବରେ ବର୍ଣ୍ଣନା କରି କହିଛନ୍ତି ଦୁଇ ରାଷ୍ଟ୍ର ମଧ୍ୟରେ ପୂର୍ବରୁ ସମ୍ପର୍କ ଏତେ ଘନିଷ୍ଠ ନଥିଲା। ସେ କହିଛନ୍ତି ସେ ଭାରତକୁ ଭଲ ପାଆନ୍ତି ଏବଂ ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ସେ ଜଣେ ବଡ଼ ପ୍ରଶଂସକ ବୋଲି କହିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ଭାରତ ତାଙ୍କ ଉପରେ 100% ଭରସା କରିପାରିବ। ସେଠାରେ ଉପସ୍ଥିତ ଲୋକମାନଙ୍କୁ ଶ୍ରୀ ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣାଇବା ପାଇଁ ଆମେରିକା ରାଷ୍ଟ୍ରଦୂତ ତାଙ୍କ ଫୋନ୍କୁ ମାଇକ୍ରୋଫୋନ୍ରେ ଧରିଥିଲେ। କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଉପସ୍ଥିତ ଥିଲେ। ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ 4-ଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ସେଠାକାର ରାଷ୍ଟ୍ରପତିଙ୍କ ଏଭଳି ମନ୍ତବ୍ୟ ଗୁରୁତ୍ୱ ବହନ କରୁଛି। ଶ୍ରୀ ରୁବିଓ ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିବାବେଳେ ଗତକାଲି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସରକାର ସମସ୍ତ ଆଦିବାସୀ ସମ୍ପ୍ରଦାୟକୁ ଏକକ ନାଗରିକ ସଂହିତା ପରିସରରୁ ବାଦ୍ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ଆଦିବାସୀମାନଙ୍କର ଅଧିକାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ବୋଲି ଶ୍ରୀ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଜନଜାତି ସାଂସ୍କୃତିକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଏକକ ନାଗରିକ ସଂହିତା ଆଦିବାସୀ ସମ୍ପ୍ରଦାୟର କୌଣସି ଆଦିବାସୀ ଅଧିକାରକୁ ଉଲ୍ଲଂଘନ କରିବ ନାହିଁ। ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ନେତା ଭଗବାନ ବିର୍ସା ମୁଣ୍ଡାଙ୍କ ଐତିହ୍ୟକୁ ମନେ ପକାଇ ଶ୍ରୀ ଶାହା କହିଛନ୍ତି, ଆଦିବାସୀ

0: ଦାଦାଙ୍କ ପାଇଁ ଉଦ୍ଦିଷ୍ଟ ଜମି ଓ ଜଙ୍ଗଲ କେହି ଦଖଲ କରିପାରିବେ ନାହିଁ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, କଂଗ୍ରେସ ନେତୃତ୍ୱାଧୀନ ସରକାର ସମୟରେ 28,000 କୋଟି ଟଙ୍କା ଥିବା ଆଦିବାସୀ କଲ୍ୟାଣ ବଜେଟ୍କୁ ନରେନ୍ଦ୍ର ମୋଦିଙ୍କ ସରକାର 1,50,000 କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି।
1: नरेंद्र मोदी जी ने एक प्रकार से जनजाति कल्याण को आगे बढ़ाने का काम किया है। मैं आज इस मंच से जनजाति महाकुंभ को कहना चाहता हूं, कांग्रेस के जमाने में जनजातियों के कल्याण का कुल बजट 28,000 करोड़ था और नरेंद्र मोदी जी ने उसको 1,50,000 करोड़ तक बढ़ाने का काम।
0: ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଚଳିତ ମାସ 28 ତାରିଖରେ ହେବାକୁ ଥିବା ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜି ପରୀକ୍ଷାକୁ ସ୍ଥଗିତ ରଖିଛି। ସୂଚନା ଅନୁଯାୟୀ ଇଦ୍ ଉଲ୍ ଜୁହା ନିମନ୍ତେ ଛୁଟି ତାରିଖରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଖୁବ୍ ଶୀଘ୍ର ସଂଶୋଧିତ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ପ୍ରାର୍ଥୀମାନେ ଏନ୍ଟିଏର ଅଫିସିଆଲ୍ ୱେବ୍ସାଇଟ୍ରୁ ସମସ୍ତ ତଥ୍ୟ ପାଇପାରିବେ ବୋଲି କୁହାଯାଇଛି। ଆବଶ୍ୟକ ସ୍ଥଳେ ପ୍ରାର୍ଥୀମାନେ 011-4075-9000ରେ ଫୋନ୍ ଯୋଗେ କିମ୍ବା cuet-ugiinta.ac.inରେ ଇମେଲ୍ ଜରିଆରେ ସହାୟତା ପାଇପାରିବେ। ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ଫାଲ୍ଟା ବିଧାନସଭା ଆସନରେ 1,09,000 ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇଏମ୍ର ପ୍ରାର୍ଥୀ ଶମ୍ଭୁନାଥ କୁର୍ମୀଙ୍କୁ ପରାସ୍ତ କରିଛନ୍ତି। ଶମ୍ଭୁନାଥ କୁର୍ମୀ 40,645 ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅବଦୁର ରଜାକ ମୁଲ୍ଲା 10,084ଭୋଟ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି। ଫାଲ୍ଟା ବିଧାନସଭା ଆସନରେ ଭୋଟ୍ ଗ୍ରହଣ ସମୟରେ ଅନିୟମିତତା ହୋଇଥିବା ଅଭିଯୋଗ ପରେ ନିର୍ବାଚନ କମିଶନ ପୁନଃ ଭୋଟ୍ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବିଜୟ ପଶ୍ଚିମବଙ୍ଗ ଲୋକଙ୍କ ବିଜେପି ପ୍ରତି ଅତୁଟ ବିଶ୍ୱାସକୁ ଦର୍ଶାଉଛି। ଶ୍ରୀ ମୋଦି ପଶ୍ଚିମବଙ୍ଗର ବିଜେପି କର୍ମୀମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗର ପ୍ରଗତି ପାଇଁ କାର୍ଯ୍ୟ ଜାରି ରହିବ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତ ଏବଂ ଆମେରିକାର ସମସ୍ତ ପ୍ରକାରର ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି। ଗତକାଲି ନୂଆଦିଲ୍ଲୀରେ ଆମେରିକାର 250ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଏବଂ ଆମେରିକା ସର୍ବଦା ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ବିଷୟରେ ସ୍ୱଷ୍ଟ ମତ ଦେବା ଉଚିତ, ଯାହା ଉଭୟ ଦେଶ ମଧ୍ୟରେ ଆତଙ୍କବାଦ ବିରୋଧୀ ସହଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି, ବିଶ୍ୱ ଅର୍ଥନୀତିକୁ ବିପଦମୁକ୍ତ କରିବା ଏବଂ ବିଶ୍ୱକୁ ଅଧିକ ବିକଳ୍ପ ପ୍ରଦାନ କରିବା କ୍ଷେତ୍ରରେ ଉଭୟ ରାଷ୍ଟ୍ରର ସମାନ ସ୍ୱାର୍ଥ ରହିଛି। ବୈଦେଶିକ ମନ୍ତ୍ରୀ କହିଛନ୍ତି, ଅନେକ କ୍ଷେତ୍ରରେ ସମନ୍ୱୟ ଯୋଗୁଁ ଉଭୟ ରାଷ୍ଟ୍ର ପ୍ରଭାବଶାଳୀ ରଣନୈତିକ ଅଂଶୀଦାର ହୋଇପାରିଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ଗସ୍ତ ସମ୍ପର୍କରେ ଡକ୍ଟର ଜୟଶଙ୍କର କହିଛନ୍ତି, ଏହି ଗସ୍ତ ଭାରତ ଆମେରିକା ସମ୍ପର୍କକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ ସହିତ ଶୀଘ୍ର କୌଣସି ଚୁକ୍ତି ନ କରିବାକୁ ସେ ତାଙ୍କ ପ୍ରତିନିଧିମାନଙ୍କୁ କହିଛନ୍ତି। ଆମେରିକା ଗଣମାଧ୍ୟମର ରିପୋର୍ଟ ଅନୁସାରେ ହେବାକୁ ଥିବା ଚୁକ୍ତିରେ 60 ଦିନିଆ ଅସ୍ତ୍ରବିରତି ବୃଦ୍ଧି, ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଏବଂ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଅଧିକ ଆଲୋଚନା ହେବାର ଆବଶ୍ୟକତା ରହିଛି। ଆମେରିକା ଏବଂ ଇସ୍ରାଏଲ୍ ଫେବୃଆରୀ 28 ତାରିଖରେ ଇରାନ ଉପରେ ବ୍ୟାପକ ଆକ୍ରମଣ କରିବା ପରେ ମଧ୍ୟପ୍ରାଚ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 40 ରନ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ବିନିମୟରେ 203 ରନ୍ ସ୍କୋର କରିଥିଲା। ଜବାବରେ କୋଲକାତା ନାଇଟ୍ ରାଇଡର୍ସ 18 ଓଭର୍ 4ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ ମାତ୍ର 163 ରନ୍ କରିଥିଲା। କୁଲଦୀପ ଯାଦବଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ରାଜସ୍ଥାନର ୱାଙ୍ଖେଡ଼େ ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 30 ରନ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ 20 ଓଭର୍ରେ 8 ୱିକେଟ୍ ବିନିମୟରେ 205 ରନ୍ ସ୍କୋର କରିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ସମାନ ସଂଖ୍ୟକ ଓଭର୍ରେ 9 ୱିକେଟ୍ ହରାଇ 175 ରନ୍ କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ

ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆମେରିକାର ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଭାରତକୁ ପ୍ରଶଂସା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇଦ୍ ଉଲ୍ ଜୁହା ଛୁଟି ତାରିଖରେ ପରିବର୍ତ୍ତନ ଯୋଗୁଁ ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସ୍ଥଗିତ ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ବିଜୟୀ। ସମ୍ବାଦ ଶେଷ ହେଲା। ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

ସଂସ୍କୃତରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ। ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 7:25। ପ୍ରଚାର କରୁଛୁ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। ପ୍ରଯୋଜନା ଏମ୍ ନାଗଭୂଷଣ ମାଝୀ। ଉପସ୍ଥାପନା ସତ୍ୟାନନ୍ଦ ସେଜପଡ଼ା ଏବଂ ଜୟଶ୍ରୀ ଦାସ।

0: ବର୍ତ୍ତମାନ ଆମ ଏହି ବାରିପଦାରେ ବହୁତ ଭଲ ଭଲ କଳାକାର ସବୁ ସୃଷ୍ଟି ହେଲେଣି ଏବଂ ବର୍ତ୍ତମାନ କିଛି ଯୁବପିଢ଼ି ଏବଂ ତାଠୁ ଛୋଟ ପିଲାମାନଙ୍କ ମଧ୍ୟରେ ମଧ୍ୟ ନାଟକର ଉତ୍ସାହ ବହୁତ ବଢ଼ିଛି। କିନ୍ତୁ ଗୋଟିଏ ଦୁଃଖର ବିଷୟ ରହିଯାଉଛି, ଆଗରୁ ପ୍ରତ୍ୟେକ ସ୍କୁଲ କଲେଜରେ ଯେଉଁ ବଡ଼ ବଡ଼ ନାଟକ ସବୁ ହେଉଥିଲା ସେଇଟା ବନ୍ଦ ହୋଇଯାଇଛି। ତଥାପି ଆମେ ଚେଷ୍ଟା କରୁଛୁ କେମିତି ଯୁବ କଳାକାରମାନଙ୍କୁ ଶିଶୁ କଳାକାରମାନଙ୍କୁ ପ୍ରୋତ୍ସାହନ କରିବୁ। ସେଥିପାଇଁ ଆମେ ଏବେ ଯେଉଁ ଛଅ ଦିନର ଆମେ ନାଟକ ମହୋତ୍ସବ କରିବା ପାଇଁ ଯାଇଛୁ, ସେଥିରେ ଚାରିଜଣ ପୁରୁଣା ନାଟ୍ୟକାରଙ୍କ ଚାରିଟି ବହି ଅଛି ଏବଂ ଦୁଇଜଣ ଯୁବ ଲେଖକ ତାଙ୍କର ଦୁଇଟି ଆମେ ବହି କରୁଛୁ। ଆସନ୍ତୁ, ଆପଣମାନେ ନିଶ୍ଚୟ ଆସିବେ, ଦେଖିବେ ଏବଂ କଳାକାରମାନଙ୍କୁ ଉତ୍ସାହିତ କରିବେ ଏବଂ ନୂତନ ଯେଉଁ ଲେଖକମାନେ ଅଛନ୍ତି ତାଙ୍କର ନାଟକକୁ ଦେଖିବେ ଏବଂ କ'ଣ ମତାମତ ଆପଣ ହେଇପାରିବେ, ସେମାନେ ନାଟକରେ ଆଉ କ'ଣ ଅଧିକା ଯୋଡ଼ିବେ ବା କ'ଣ କ'ଣ ରହିଲା ତାଙ୍କୁ ସେଇ ଉପଦେଶଟା ଦେବେ, ଆପଣଙ୍କ ମତାମତ ଦେବେ, ଫଳରେ ଆମ ବାରିପଦାରୁ ନୂଆ ନୂଆ ଲେଖକ ଏବଂ ନୂଆ ନୂଆ ନିର୍ଦ୍ଦେଶ ସବୁ ସୃଷ୍ଟି ହେବେ। ବର୍ତ୍ତମାନ ଆମର ଜୁନ୍ ମାସ 1 ତାରିଖ ସୋମବାର ଦିନ ମୁଠାଏ ମାଟି ନାଟକ ପରିବେଷିତ ହେବ। ରଚନା ହେଉଛନ୍ତି ଡକ୍ଟର ଦିବଂଗତ ବସନ୍ତ କୁମାର ମହାପାତ୍ର ଏବଂ ନିର୍ଦ୍ଦେଶନା ଦେଉଛନ୍ତି ଧୀର ବସା। ସେପାଇଁ 2/6/26 ମଙ୍ଗଳବାର ଦିନ ମଞ୍ଚସ୍ଥ ହେବ ନାଟକ ନିଷ୍ପତ୍ତି। ରଚନା କରିଛନ୍ତି କ୍ଷୀରଦ ବିହାରୀ ସିଟ୍ ଏବଂ ନିର୍ଦ୍ଦେଶନା ଦେଉଛନ୍ତି ଗୋହିରାମ ଜେନା। ଉଭୟ ଲେଖକ ଏବଂ ନିର୍ଦ୍ଦେଶକ ଉଭୟ ନୂତନ ଅଛନ୍ତି। 3/6/26 ବୁଧବାର ଚକ୍ରବ୍ୟୁହ ରଚନା ଏବଂ ନିର୍ଦ୍ଦେଶନା ଡକ୍ଟର କୁମରମଣି ନାୟକ। 4/6/26 ଗୁରୁବାର ଗୋଇଠା ବାବା ରଚନା ଦିବଂଗତ ରଣଜିତ ପଟ୍ଟନାୟକ ଏବଂ ନିର୍ଦ୍ଦେଶନା ଦେଉଛନ୍ତି ଅନ୍ନଦା ଶଙ୍କର ଦାସ। 5/6/26 ଶୁକ୍ରବାର ମିଡିଲ କ୍ଲାସ ରଚନା ସୋମନାଥ ସାହୁ, ନିର୍ଦ୍ଦେଶନା ମହେଶ ସାହୁ, ଦୁଇଜଣ ଯାକ ନୂତନ ନିର୍ଦ୍ଦେଶକ ଏବଂ ଲେଖକ। ଏବଂ ମିଡିଲ କ୍ଲାସ ଏକ ନାଟକ ଯାହା ମଧ୍ୟବିତ୍ତ ପରିବାରର ଜଣେ ସଂଗ୍ରାମ କରୁଥିବା ନିଜ ଜୀବିକାକୁ ବଞ୍ଚିବା ପାଇଁ ଚେଷ୍ଟା କରିଥିବା ଜଣେ ଶିକ୍ଷକର କାହାଣୀ ଉପରେ ପରିବେଷିତ ହୋଇଛି। ଏହା ନିଶ୍ଚୟ ମୁଁ ଭାବୁଛି ଏହାର ନୂତନ ଯେଉଁ ଲେଖକ ଅଛନ୍ତି ନିର୍ଦ୍ଦେଶନା ଦେଇଛନ୍ତି ସେଟା ଆମ ମନକୁ ଛୁଇଁବ। 6/6/26 ଶନିବାର ଶେଷ ଦିନ ନଈର ଠିକଣା ରଚନା ଦିବଂଗତ ଡକ୍ଟର ପଞ୍ଚାନନ ପାତ୍ର ଏବଂ ନିର୍ଦ୍ଦେଶନା ଦେଉଛନ୍ତି ଡକ୍ଟର ପ୍ରକାଶ ଚନ୍ଦ୍ର ଦାସ। ତେଣୁ ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଆମ ବାରିପଦାର କଳାକାରମାନଙ୍କୁ, ମୟୂରଭଞ୍ଜର କଳାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ଆପଣ ଆପଣଙ୍କ ପରିବାର ଏବଂ ଆପଣଙ୍କର ପରିବେଶରେ ଥିବା ଆପଣ ପଡ଼ୋଶୀମାନଙ୍କୁ ନେଇ ନାଟକ ଦେଖିବା ପାଇଁ ଆସନ୍ତୁ। ପ୍ରତ୍ୟେକ ଦିନ ସନ୍ଧ୍ୟା 7ଟାରୁ 9ଟା ଭିତରେ ନାଟକ ଆରମ୍ଭ ହୋଇ ଶେଷ ହେବ। ତେଣୁ ଆପଣମାନଙ୍କୁ ବେଶୀ ସମୟ ମଧ୍ୟ ଆମେ ନେବୁ ନାହିଁ, କିନ୍ତୁ ଆପଣ ଆସିକି 2 ଘଣ୍ଟା ଆମ ପାଇଁ ସମୟ ଦିଅନ୍ତୁ। ଏଇଥିରେ କିଏ କହିପାରେ ଆପଣଙ୍କ ଘରେ ଥିବା ଛୋଟ ପିଲାଟି ଯିଏ ଆଜି ତା ମା ପାଖରେ ବିଭିନ୍ନ ଅଭିନୟ କରିକି ବାଘ ହାତୀ ଘୋଡ଼ା ହେଇକି ତା ମା ସାମ୍ନାରେ ତା ଜେଜେମା ସାମ୍ନାରେ ବସୁଛି, ସେ ଭବିଷ୍ୟତରେ ଗୋଟେ ଭଲ ଅଭିନେତା ହେଇପାରେ ଏବଂ ଆମ ମୟୂରଭଞ୍ଜର ଘରର ସମସ୍ତଙ୍କର ନାମ ରଖିବ ଏବଂ ଅଭିନେତା ହେଲେ ନିଜେ ନିଜ ପେଟ ପୋଷିପାରିବ ଏବଂ ଅନ୍ୟମାନଙ୍କୁ ଦିଗ୍ଦର୍ଶନ ଦେଇପାରିବ। ତେବେ ଆପଣମାନଙ୍କୁ ଅନୁରୋଧ, ଜୁନ୍ ମାସ 1ରୁ 6 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟା 7 ଘଣ୍ଟିକା ସମୟରେ ବାରିପଦାର ଶହୀଦ ସ୍ମୃତି ଭବନରେ ନାଟକ ମଞ୍ଚସ୍ଥ ହେବ। ଆପଣଙ୍କୁ ବାରମ୍ବାର ଅନୁରୋଧ କରୁଛି, ଆପଣମାନେ ଆପଣଙ୍କ ପରିବାର ପଡ଼ୋଶୀଙ୍କ ସହିତ ଆସିକି ନାଟକ ଦେଖନ୍ତୁ ଏବଂ ନାଟକକୁ ବଞ୍ଚାନ୍ତୁ। ନିବେଦକ ବାରିପଦା କଳାକାର ପରିବାର।
1: ସନ୍ତୋଷ ମହାନ୍ତି, ଆଜି ଆପଣ ବାରିପଦା କଳାକାର ପରିବାରର 6ଟି ନାଟକ ସମ୍ପର୍କରେ କହିଲେ ଏବଂ ଏହି ନାଟକ ଦେଖିବା ପାଇଁ ଅନୁରୋଧ କରିଛନ୍ତି ସମସ୍ତଙ୍କୁ। ଏ ସମ୍ପର୍କରେ ସାକ୍ଷାତକାର ଦେଇଥିବାରୁ ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।

ଆକାଶବାଣୀର ନବବର୍ଷ ପୂର୍ତ୍ତି ଉପଲକ୍ଷେ କିଛି କଥା କହିଥିବାରୁ ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।

0: ଥିବା ପ୍ରତିନିଧି ଦଳଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଶଂସା କରିଥିଲେ। ପ୍ରତିନିଧି ଦଳର ମାଙ୍ଗାତ ମୁର୍ମୁ, ଅନୁପ ମାଝି, ଡକ୍ଟର ରଜନୀକାନ୍ତ ମାରାଣ୍ଡି, ଡକ୍ଟର ଫୁଦାନ ସରେନ, ସମନାଥ ହାଁସଦା, କବିତା ହାଁସଦା, କରୁଣାକର ହାଁସଦା, ସିଂରାଇ ମୁର୍ମୁ, ରତିକାନ୍ତ ମୁର୍ମୁ ପ୍ରମୁଖ ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କରିଥିଲେ। ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କରେ ଜିଲ୍ଲାପାଳ ହେମକାନ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏ ସମ୍ପର୍କରେ ଜିଲ୍ଲାପାଳ ହେମକାନ୍ତ ସ୍ୱାଇଁ କହିଛନ୍ତି,
1: ଇଲେକ୍ସନ କମିଶନ ଅଫ ଇଣ୍ଡିଆ ତରଫରୁ ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ ଓଡ଼ିଶା ପାଇଁ ଡେଟା ନିର୍ଦ୍ଧାରିତ ହୋଇଯାଇଛି। ଆଉ ଏଥିରେ ଆମେ ଜାଣିବା ଦରକାର ଅଛି 1/7/2026 ଆମର କ୍ୱାଲିଫାଇଂ ଡେଟ୍ ରହିବ, 1 July 2026 କ୍ୱାଲିଫାଇଂ ଡେଟ୍ ରହିବ, ମାନେ 1 July 2026 ଯେଉଁମାନେ ବି 18 ବର୍ଷରୁ ଉର୍ଦ୍ଧ୍ୱ ରହିବେ ସେମାନଙ୍କୁ ଆମେ ଇଲେକ୍ଟର ହିସାବରେ ଟ୍ରିଟ୍ କରିବୁ। ଆଉ ତାଙ୍କୁ ଆମେ ଏଇ ଯେଉଁ ଟୋଟାଲ ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ ରହିବ ସେ ପ୍ରକ୍ରିୟା ତାଙ୍କୁ ଆମେ ଇନଭଲ୍ଭ କରିବାର ଅଛି। ତା ସହିତ ବର୍ତ୍ତମାନ ଆମର କିଛି 20ରୁ ଆରମ୍ଭ କରିକି ଆମ ପାଖାପାଖି 29 May ପର୍ଯ୍ୟନ୍ତ ଆମର ଚାଲିବ, ଏଇଟା ଟ୍ରେନିଂ ପ୍ରକ୍ରିୟା ଚାଲିବ, ପ୍ରିପାରେସନ ଅଫ୍ ପ୍ରିଣ୍ଟିଂ ଆମେ ଯେମିତି କରିପାରିବା ସେଇ ପ୍ରକ୍ରିୟା ଚାଲିବ। ତାପରେ 28 ଆମର ସ୍ପେଶାଲ ହାଉସ୍ ଟୁ ହାଉସ୍ ସର୍ଭେ କରିବାର ଅଛି। ବିଏଲ୍ଓ ମାନେ ପ୍ରତ୍ୟେକ ଘର ଘର ବୁଲି ଭିଜିଟ୍ କରିବେ ଆଉ ପ୍ରତ୍ୟେକ ଇଲେକ୍ଟର ମାନଙ୍କୁ ଏନୁମେରେସନ ଫର୍ମ ଗୁଡ଼ାକ ଦିଆଯିବ, ଡୁପ୍ଲିକେଟ୍ ଫର୍ମ, 2 ଏନୁମେରେସନ ଫର୍ମ ଦେବେ। 30 May ଆରମ୍ଭ କରିକି 28 June ପର୍ଯ୍ୟନ୍ତ ପ୍ରତ୍ୟେକ ବୁଥ୍ ଲେଭେଲ୍ ଅଫିସର ମାନେ ନିଜ ବୁଥ୍ ଏରିଆରେ ଥିବେ, ଯେତିକି ତାଙ୍କ ଏରିଆ ଅଛି ବୁଥ୍ ଏରିଆରେ ସେଥିରେ ପ୍ରତ୍ୟେକ ଘର ବୁଲିବେ ଆଉ ତାଙ୍କୁ ନେଇକି ଏନୁମେରେସନ ଫର୍ମ ଦେଇକି ଦେବେ 28 June ପର୍ଯ୍ୟନ୍ତ। ତାପରେ ଆମର ନ୍ୟାସନାଲାଇଜେସନ ପୋଲିଂ ଷ୍ଟେସନ ବି ଚାଲିଛି, ସେଥିରେ ଆମେ ସବୁ ପଲିଟିକାଲ ପାର୍ଟିସଙ୍କୁ ବି ରିକ୍ୱେଷ୍ଟ କରୁଛୁ ସେମାନଙ୍କର କିଛି ମତ ଥିବ କିମ୍ବା ସଜେସନ ଥିଲେ ସେଥିରେ ବି ଆମେ ଯେଉଁ ବୁଥ୍ରେ 1200ରୁ ଉର୍ଦ୍ଧ ଭୋଟର ମାନେ ଅଛନ୍ତି ତା ସହିତ କିଛି କିଛି ଜାଗାରେ ଯଦି 2 km ଉର୍ଦ୍ଧ ଚାଲିବାକୁ ପଡ଼ିଥାଏ କିମ୍ବା କୌଣସି ଜାଗା ନେଚୁରାଲ ଯଦି ବେରିୟର ଥିବ ସେ ଜାଗାରେ ବି ଆମେ ନିବେଦନ କରୁଛୁ ତାଙ୍କୁ ନୂଆ ଗୋଟେ ପୋଲିସ ଷ୍ଟେସନ ଦରକାର, ସେଥିପାଇଁ ଆଡିସନ ହେଇପାରିବ କିମ୍ବା ନ୍ୟାସନାଲାଇଜ ଆମେ ପୋଲିସ ଷ୍ଟେସନ କରିପାରିବା, ସେଟା ବି ଆମର 28 June ଭିତରେ କରିବାର ଅଛି 2026ର। ତା ସହିତ ଆମର ଗୋଟେ ଯେ ପ୍ରକ୍ରିୟା ସରିଲା ପରେ ହାଉସ୍ ଟୁ ହାଉସ୍ ଫିଲ୍ଡ ଭିଜିଟ୍ ସରିଲା ପରେ ଆମର 5 July 2026 ଆମର ଡ୍ରାଫ୍ଟ ପବ୍ଲିକେସନ କରିବୁ। ତାପରେ 1 month ପର୍ଯ୍ୟନ୍ତ ଆମର କ୍ଲେମ ଅବଜେକ୍ସନ ପିରିୟଡ ରହିବ, ଯେଉଁଥିରେ କି କୌଣସି ବ୍ୟକ୍ତି ପଲିଟିକାଲ ପାର୍ଟିଜ ହେଇପାରନ୍ତି କି ଆମ ଅଫିସର ତରଫରୁ ବି ସ୍କ୍ରୁଟିନି କରିବା ସମୟରେ 1 month ପର୍ଯ୍ୟନ୍ତ ଆମର କ୍ଲେମ ଅବଜେକ୍ସନ ପିରିୟଡ ରହିବ ଏବଂ ତାର ଆଉ 1 month ଏକ୍ସଟ୍ରା ଆମକୁ ମିଳିବ ସେ କ୍ଲେମ ଅବଜେକ୍ସନକୁ ଡିସ୍ପୋଜ୍ କରିବା ପର୍ଯ୍ୟନ୍ତ। ମାନେ ଯେମିତି ଆମେ କହିପାରିବା 5 July ଆରମ୍ଭ କରି 4 August ପର୍ଯ୍ୟନ୍ତ 2026ର କ୍ଲେମ ଅବଜେକ୍ସନ ଆମେ ରିସିଭ୍ କରିବୁ ଆଉ ଆମର 5 July ଆରମ୍ଭ କରିକି 2 September ପର୍ଯ୍ୟନ୍ତ ଟୋଟାଲ ମାନେ 2 September ପର୍ଯ୍ୟନ୍ତ ଡ୍ରାଫ୍ଟ ପବ୍ଲିକେସନ ହେଲା ପରେ 2 September ପର୍ଯ୍ୟନ୍ତ ଆମର ଟୋଟାଲ ରହିବ କ୍ଲେମ ଅବଜେକ୍ସନକୁ ଡିସ୍ପୋଜ୍ କରିବା ପାଇଁ, ଯେଉଁ ବି କୌଣସି ଯଦି କମ୍ପ୍ଲେନ୍ ଆସିଲା ତାକୁ ଆମେ ଡିସ୍ପୋଜ୍ କରିବା ଆଉ ଫାଇନାଲ ପବ୍ଲିକେସନ ଆମର 6 September 2026 ହେବ। ଏଥିରେ ବିଶେଷ କରି କ'ଣ କରିବାର ଅଛି, ପ୍ରତ୍ୟେକ ଯେଉଁ ବିଏଲ୍ଓ ମାନେ ଯିବେ ସେମାନେ ଏନୁମେରେସନ ଫର୍ମ ଧରିକି ପ୍ରତ୍ୟେକ ଘର ବୁଲିବେ ଆଉ ପ୍ରତ୍ୟେକ ଇଲେକ୍ଟରକୁ ସେମାନେ ଏନୁମେରେସନ ଫର୍ମଟା ଦେବେ ଆଉ ତାଙ୍କୁ ସପୋର୍ଟ କରିବେ ଆଉ ତାଙ୍କର ଭିଜିଟ୍ ପ୍ରକ୍ରିୟା ସମୟରେ ଆମେ ସମସ୍ତେ ନିବେଦନ କରୁଛୁ, ଯେତେ ସବୁ ବୁଥ୍ ଲେଭେଲ୍ ଏଜେଣ୍ଟ ମାନେ ଆପଏଣ୍ଟ ହେଇଛନ୍ତି କିଛି କିଛି ଆଉ ସବୁ ପଲିଟିକାଲ ପାର୍ଟି ମାନଙ୍କୁ ବି ଆମେ ନିବେଦନ କରିଥିଲେ ସେମାନେ ବହୁତ ଶୀଘ୍ର ଖୁବ୍ ଶୀଘ୍ର ବୁଥ୍ ଲେଭେଲ୍ ଏଜେଣ୍ଟ ଦେଲେ ତାଙ୍କୁ ଆମେ ଟ୍ରେନିଂ ପ୍ରୋଭାଇଡ଼ କରିବୁ, ତାଙ୍କୁ ବୁଥ୍ ଲେଭେଲ୍ ଟ୍ରେନିଂ ଦିଆଯିବ, ତାଙ୍କର ଇୟର ଲେଭେଲ୍ ଦରକାର ପଡ଼ିଲେ ଇଲେକ୍ଟ୍ରାଲ ରେଜିଷ୍ଟ୍ରେସନ ଅଫିସର ସେମାନେ ଟ୍ରେନିଂ ଦେବେ ଆଉ ସବୁ ପ୍ରକ୍ରିୟା ଆମେ ତାଙ୍କୁ ସପୋର୍ଟ କରିବା। ଏଥିରେ ଆମେ ଭଲେଣ୍ଟର ମାନଙ୍କୁ ବି ଏଙ୍ଗେଜ୍ କରୁଛୁ, ବହୁତ ସମୟରେ ଆମକୁ ଭଲେଣ୍ଟର ଏଙ୍ଗେଜମେଣ୍ଟ କରିବାକୁ ପଡ଼ିଥାଏ ଆଉ ଏଥିରେ ମାନେ ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆ ଏବଂ ସିଇଓ ଅଫିସ ଆମକୁ ମାନେ ପୁରା ଇନ୍ଷ୍ଟ୍ରକ୍ସନ ଆସିଛି, ଆମେ ପୁରା ମ୍ୟାନ୍ ପାୱାର ଆମେ ସଫିସିଏଣ୍ଟ ରଖିବା ତାକି ପ୍ରକ୍ରିୟା ସ୍ମୁଥଲି ରହିବ ଆଉ ଏଥିରେ ଯେଉଁ ଏନୁମେରେସନ ଫର୍ମଟା ଦିଆଯିବ ସେଥିରେ ଆପଣଙ୍କର ପ୍ରତ୍ୟେକ ଇଲେକ୍ଟର ମାନଙ୍କୁ 2-2 ଫର୍ମ ଦିଆଯିବ ଆଉ ସେମାନେ ଆମେ ବିଏଲ୍ଓ ମାନେ ଚେକ୍ କରିବେ ତାଙ୍କର 1/2002 ଇଲେକ୍ଟ୍ରାଲ ରୋଲ୍ରେ ଯେଉଁମାନେ 2002-2025ରେ ଗୋଟେ ଇଲେକ୍ଟ୍ରାଲ ରୋଲ୍ ଥିବ ଆଉ 2002 ଆମେ ଗୋଟେ ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ ହେଇଥିଲା ସେ ତାକୁ ସେମାନେ କମ୍ପେୟାର କରିବେ ଆଉ ଯେଉଁମାନେ 2002 ବି ଇଲେକ୍ଟ୍ରାଲ ରୋଲ୍ ଥିବେ ସେମାନେ କାଟେଗୋରି ଏରେ ଆସିଲେ ଆଉ ଯେଉଁମାନେ 2025ରେ ଇଲେକ୍ଟ୍ର ଭୋଟର ଥିବେ କିନ୍ତୁ 2002 ଯଦି ନଥିବେ କିନ୍ତୁ ତାଙ୍କ ପିତାମାତା ଥିବେ ତ ସେମାନେ କାଟେଗୋରି ବିରେ ଆସିବେ ଆଉ ଯେଉଁମାନେ 2025ରେ ଇଲେକ୍ଟ୍ରାଲ ରୋଲ୍ ଥିବେ କିନ୍ତୁ ତାଙ୍କ ଯଦି 2002 ବି ନଥିବେ ଆଉ ସି ବି ନଥିବେ ତାଙ୍କର ପିତାମାତା ତାଙ୍କର ଯଦି କିଏ ରିଲେଟିଭ୍ ବି ନଥିବ ସେମାନେ କାଟେଗୋରି ସିରେ ଆସିଲେ ଆଉ ସବୁ ପ୍ରକାର ପେମ୍ପିଂ ଆମ ସରିଯାଇଛି। ବିଏଲ୍ଓ ମାନଙ୍କୁ ଆମେ ଟ୍ରେନିଂ ଦିଆଯିବ, ଇୟର ମାନଙ୍କର ବି ଟ୍ରେନିଂ ସିଇଓ ଅଫିସ ଲେଭେଲ୍ରେ ହେବ ଆଉ ଏଥିରେ କୌଣସି କନଫ୍ୟୁଜନର ନାହିଁ, ପୁରା ସପୋର୍ଟ ମାନେ ସମସ୍ତେ କରାଯିବ ଆଉ ଡରିବାର କୌଣସି ନାହିଁ, ପୁରା ସପୋର୍ଟ କରନ୍ତୁ ଆଉ ମିଡିଆ ମାଧ୍ୟମରେ ମୁଁ କହିବାକୁ ଚାହୁଁଛି ଯେତେ ସବୁ ଭୋଟର ମାନେ ଅଛନ୍ତି ସେଥିରେ ପୁରା ନିଜର ସହମତି ଦିଅନ୍ତୁ, ଆମେ କୌଣସି ବି ଯେମିତି ଭୋଟର ଏଲିଜିବଲ ଭୋଟ ବାଦ ନ ପଡ଼ୁ ଆଉ କୌଣସି ଯଦି ମାନେ ୟାକୁ ପୁରା ସାନିଟାଇଜ କରିବାର ଅଛି ପ୍ରକ୍ରିୟାଟାକୁ ଆଉ କୌଣସି ଯେମିତି ଇନଏଲିଜିବଲ ଭୋଟର ରହିବ ନାହିଁ। ଏଥିରେ ସେ ଟୋଟାଲ ଆମର ମାନେ ଇଆର୍ଓଙ୍କୁ ପୁରା କ୍ଷମତା ପ୍ରଦାନ କରାଯାଇଛି, ଇଆର୍ଓ ମାନେ ନିଜେ ସ୍କ୍ରୁଟିନି କରିବେ, ତା ସହିତ ଯେତେ ସବୁ ବିଏଲ୍ଓ ମାନେ ଥିବେ ପଲିଟିକାଲ ପାର୍ଟିର ରିପ୍ରେଜେଣ୍ଟେଟିଭ ମାନେ ଥିବେ ସେମାନେ ବି ତାଙ୍କର ସଜେସନ ରଖିପାରିବେ ଆଉ ଏଥିରେ ସବୁଯାକ ଆମେ ସାନିଟାଇଜ କରିବୁ, କୌଣସି ବି ଯେମିତି ଇଲେକ୍ଟ୍ରାଲ ରୋଲ୍ ମାନେ ପୁରା ନିର୍ଭୁଲ ହେଇକି ବାହାରିବ ଆଉ ପୁରା ସଠିକ ତଥ୍ୟ ଆମକୁ ମିଳିବ କେତେ ଜଣ ମୟୂରଭଞ୍ଜରେ ଆମର ଭୋଟର ମାନେ ଅଛନ୍ତି ଆଉ ଆମର ପ୍ରକ୍ରିୟା ଏଥିରେ ରହିବ, ନୂଆରୁ ନୂଆ ଯେମିତି ଭୋଟର ଆମେ ଆଡ୍ କରିବ। ଏଥିରେ ସମସ୍ତଙ୍କର ନିବେଦନ ରହୁଛି ସମସ୍ତେ ଆମକୁ ସପୋର୍ଟ କରନ୍ତୁ, ଆମେ ବୁଥ୍ ଲେଭେଲ୍ରେ ଆହୁରି ମିଟିଂ କରାଇବା, ବିଏଲ୍ଓ ମାନଙ୍କର ଆହୁରି ଟ୍ରେନିଂ ଦିଆଯିବ, ଲୋକମାନଙ୍କୁ ଆମେ ଆହୁରି ବୁଝାଇବା ଆଉ ଏଇଟା ଟୋଟାଲ ପ୍ରକ୍ରିୟା 2 September ପର୍ଯ୍ୟନ୍ତ ଆମର ପୁରା ଡିସ୍ପୋଜାଲ ପର୍ଯ୍ୟନ୍ତ ଚାଲିବ ଆଉ 6 September 2026 ଆମର ଫାଇନାଲ ପବ୍ଲିକେସନ ହେବ।
0: ସାରସକଣା ବ୍ଲକର

0: ଭୁରସାଣୀଠାରେ ଆୟୋଜିତ ଉତ୍ସବରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗଦେଇ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି,
1: ନମସ୍କାର, ଆଜି ଆମେ ଭାରତ ସରକାର ଠାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମାନ ପାଇଛନ୍ତି। ସେ ସମ୍ମାନ ବିଷୟରେ ମୁଁ ଆପଣମାନଙ୍କୁ ଅବଗତ କରିବା ପାଇଁ ଚାହେଁ। କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗତ 11 ତାରିଖ ଦିନ ଓଡ଼ିଶା ପ୍ରଦେଶର ଗ୍ରାମ୍ୟ ଉନ୍ନୟନ ବିଭାଗର ଯେଉଁ କାର୍ଯ୍ୟକଳାପ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ଯେଉଁ କାର୍ଯ୍ୟକ୍ରମ କରିଛୁ ଆମେମାନେ, ଏ 25 ବର୍ଷ ଭିତରେ ଆମେ ଭାରତ ବର୍ଷରେ ତୃତୀୟ ସ୍ଥାନ ଅଧିକାର କରିଛୁ। ଆମେ ବେଶୀ ବଡ଼ ରାଜ୍ୟ ନୁହେଁ କି ବେଶୀ ଛୋଟ ରାଜ୍ୟ ନୁହେଁ, କିନ୍ତୁ ଆମେ ଯେତେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ପାଇଥିଲୁ ସେ ରାସ୍ତା ଆମେ ସମ୍ପୂର୍ଣ୍ଣ କରିବାରେ ସକ୍ଷମ ହୋଇଛୁ, ଏବଂ ତାର ଯୋଉ ମୂଲ୍ୟାଙ୍କନ ଅଛି ସେ ମୂଲ୍ୟାଙ୍କନ ଭିତରେ ଆମେ 16,990 ବସତି ଗାଁକୁ ଆମେ ଯୋଡ଼ିଛୁ। ଏ ହେଉଛି ସମତଳ ଅଞ୍ଚଳର, ଏବଂ 2132 ପାହାଡ଼ିଆ ଅଞ୍ଚଳରେ ବି ଗାଁକୁ ଆମେ ଯୋଡ଼ିଛୁ, ଯୋଉଟାକି PM ଜନମନ କୁହାଯାଉଛି। ସଡ଼କ ଯୋଜନା 1, 2, 3 ଏ ତିନୋଟି ପର୍ଯ୍ୟାୟକୁ ଆମେ ରଖି କାମ କରିଛୁ। ଏଥିରେ ଆମେ ଭାରତବର୍ଷରେ ତୃତୀୟ ନମ୍ବରରେ ଅଛୁ, ଏବଂ 1 ନମ୍ବରରେ ଅଛୁ ବନ୍ଧରା ଯୋଜନାରେ, ଯୋଉଟାକି ବ୍ରିଜ କମ୍ ୱେର ଆମେ ବ୍ରିଜ କରିବା ସହିତ ପାଣିକୁ ଷ୍ଟୋରେଜ କରିବା, ଗ୍ରାଉଣ୍ଡ ୱାଟରର ବୃଦ୍ଧିକୁ ଆଖି ଆଗରେ ରଖି ଏ ଯୋଜନା ଆରମ୍ଭ ହେଲା, ଏବଂ ଏ ଯୋଜନା ଭିତରେ ଆମେ ସାରା ଭାରତବର୍ଷରେ 1 ନମ୍ବରରେ ଅଛୁ। ଏ ନମୁନାକୁ ଦେଖିଲା ଭିତରେ ଆଜିକାର ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ଗ୍ରାମ୍ୟ ବିଭାଗକୁ ଆଧାର କରି, ଏ ଗାଁ, ଏ ଓଡ଼ିଶା, ଏଠିକାର ରହୁଥିବା ଲୋକଙ୍କର ଆତ୍ମା ଗାଁରେ ଅଛି, ଏବଂ ଗାଁର ବ୍ୟବସ୍ଥା ଦୃଷ୍ଟିରୁ ଆମେ କେନ୍ଦ୍ରର ସମ୍ମାନରେ ଅଧିକାରୀ ହେଇଛୁ, ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗାଁକୁ ଅଧିକ ଆହୁରି ଯୋଡ଼ିବା ପାଇଁ ଯେଉଁ ପ୍ରକାର ଯୋଜନା କରିଛନ୍ତି ମିଶନ ପାୱାର, ଏ ମିଶନ ପାୱାର ମାଧ୍ୟମରେ ଆମେ ଅଧିକରୁ ଅଧିକ ଗାଁକୁ ଆମେ ଯୋଡ଼ି ପାରିବୁ, ଯୋଉଟାକି 50 ଜନସଂଖ୍ୟା ବିଶିଷ୍ଟ ଗାଁ, 100 ଜନସଂଖ୍ୟା ବିଶିଷ୍ଟ ଗାଁ। ଏ ପ୍ରକାର ନମୁନା ପଞ୍ଚାୟତରାଜ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ କରୁଛି। ସେହି ଦୃଷ୍ଟିରୁ ଆମେ ରାସ୍ତା କ୍ଷେତ୍ରରେ ଅଧିକରୁ ଅଧିକ ସଫଳତା ଓଡ଼ିଶା ପ୍ରଦେଶରେ କରିବୁ। ମୟୂରଭଞ୍ଜ ଜିଲ୍ଲା ସିମିଲିପାଳ ଅଭୟାରଣ୍ୟ ଭିତରେ ଅଛି, ଏଠିକାର ଅନେକ ରାସ୍ତା ଗୁଡ଼ିଏ ଆମର ରିଜର୍ଭ ଫରେଷ୍ଟରେ ଅଛି, ଏବଂ ରିଜର୍ଭ ଫରେଷ୍ଟ ରାସ୍ତା ଥିବାରୁ ପ୍ରୋବ୍ଲେମ ହେଉଛି, କିନ୍ତୁ ଏବେ ଆମେ ଅନ୍ୟ ଏକ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଜୀବଜନ୍ତୁ ଯେମିତି ଯାଇପାରିବେ, ସମସ୍ତଙ୍କୁ ସୁବିଧା ହେଇପାରିବ, ସେ ପ୍ରକାର କାର୍ଯ୍ୟାନ୍ୱୟନର ଗୋଟେ ଦିଗନ୍ତ ତିଆରି କରୁଛୁ। ସେ ଦୃଷ୍ଟିରୁ ଆମେ ରାସ୍ତା ପାଇଁ ସୁଗମ ହେଇପାରିବ, ଏବଂ ଯୋଉ ମିଶନ ପାୱାର ଅଛି ଏବଂ PMJSF4 ଅଛି, ଏ PMJSF4ରେ ବି ଆମେ ଏଥର 1700 କିଲୋମିଟର ରାସ୍ତା କରୁଛୁ। 1700 କିଲୋମିଟର ରାସ୍ତା ହେବ, ଏ ଭିତରେ ବି ମୟୂରଭଞ୍ଜର ଅନେକ ଗୁଡ଼ିଏ ଗାଁ ଅଛି, ଏବଂ ପାଣି ବ୍ୟବସ୍ଥା ଭିତରେ ବହୁତ ଅଳ୍ପ ଦିନ ଭିତରେ ଏ ଜିଲ୍ଲାର ସମସ୍ତ ଘରକୁ ଆମେ ପାଣି ଦେଇପାରିବୁ। ମୁଁ ଦେଖୁଥିଲି ଯେ ଆମେ ଗୋଟିଏ ପ୍ରୋଜେକ୍ଟ କମ୍ପ୍ଲିଟ୍ ହେଇଛି, ଆଉ 2 ମେଗା ଆଜି ଉଦ୍ଘାଟନ ହବ, ଏବଂ କୁସୁମୀ ବି ଯୋଉଟାକି ମାନ୍ୟବର ମହାମହିମ ରାଷ୍ଟ୍ରପତିଙ୍କର ବାସସ୍ଥାନ, ସେଇଟା କୁସୁମୀ ବି କମ୍ପ୍ଲିଟ୍ ହେଲାଣି। କେବଳ ଗୋଟିଏ ଅଞ୍ଚଳ ଆମେ ରଖିଛୁ, ସେଟା ଆସନ୍ତା ଜୁନ୍ ମାସ ସୁଦ୍ଧା ଆମେ ସମ୍ପୂର୍ଣ୍ଣ କରିଦେବୁ। 2027 ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଘରକୁ ଆମେ ପାଣି ଦେବୁ, ଏ ପ୍ରକାର ନିର୍ଣ୍ଣୟ ନେଇ କାମ କରୁଛୁ। ଦେଖନ୍ତୁ, ଯୋଉ ପ୍ରକାର ସିଷ୍ଟମ ଥିଲା ସହରମାନଙ୍କରେ, ଆଜି ୱାଟକୋ ମାଧ୍ୟମରେ ଆମେ ସେ ସିଷ୍ଟମକୁ ଆହୁରି ଷ୍ଟ୍ରେଙ୍ଗଥେନ୍ କରୁଛୁ। ସଂକଳ୍ପ ଅଛି ଯେ ଆମେ 2027 ସୁଦ୍ଧା ସହର ଏବଂ ଗାଁକୁ ପାଣି ଦେବାର ବ୍ୟବସ୍ଥା ଆମେ ସମ୍ପୂର୍ଣ୍ଣ କରିବୁ, ଏ ପ୍ରକାର ନିଷ୍ପତ୍ତି।
0: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ମଚାରୀ କଳାରଙ୍ଗ ମହାବଳ ବାଘର ଚମଡ଼ାକୁ ଜବତ କରିଛନ୍ତି। ଏ ସମ୍ପର୍କରେ ପ୍ରକଳ୍ପର ଉପନିର୍ଦ୍ଦେଶକ ସୁମିତ କର କହିଛନ୍ତି,
2: 20 ତାରିଖରେ ଗୋଟେ ପୋର୍ଟ ଅପରେସନ କରାଯାଇଥିଲା, ଆଉ ଇଣ୍ଟେଲିଜେନ୍ସ ଇନପୁଟ ବେସିସରେ ଆମେ ସେ ଅପରେସନଟା କରିଥିଲୁ। ଆଉ ସେଇ ଅପରେସନରେ ଆମର ବାସିପିଠା ଟୁ ଭୂପତ ରୋଡ ପାଖରେ ଗୋଟେ ଡିଲ୍ ହଉଥିଲା, ଆଉ ସେଇଥିରେ ଆମେ ଗୋଟେ ମେଲାନିଷ୍ଟିକ ଟାଇଗର ସ୍କିନ୍ ରିକଭର କରିଛୁ, ପ୍ରବାବଲି ଏଜ୍ less than 2 years ବୋଲି ଇନିସିଆଲି ଜଣାପଡୁଛୁ। ଆଉ ଏଇ ଟୋଟାଲ ଅପରେସନରେ 3 ଜଣ ଆସାମୀକୁ ଆମେ ଆରେଷ୍ଟ କରାଯାଇଛି, ମାନେ ଫରୱାର୍ଡ ହଉଛନ୍ତି, ଗଙ୍ଗାଧର ମୁର୍ମୁ ଏଜ୍ 62 ଇୟର୍ସ, ରାମଦାସ ହେମ୍ରମ ଏଜ୍ 40 ଇୟର୍ସ, ଭୀମା ବାସ୍କେ ଏଜ୍ 40 ଇୟର୍ସ। ତା ଛଡ଼ା ଏବେ ଆମର ଆକ୍ଟିଭ ଇନଭେଷ୍ଟିଗେସନ ଅନଗୋଇଂ ଅଛି, ଆମେ ସେଇ ଗ୍ରୁପରେ ଅନ୍ୟ ଯେଉଁମାନେ ଅଛନ୍ତି ତାଙ୍କୁ ଏବେ ଟ୍ରାକ୍ କରୁଛୁ, ଆଉ ଫର୍ଦର ଆଶା କରୁଛୁ କି ଇନଭେଷ୍ଟିଗେସନ ଆମକୁ ଅନ୍ୟ କିଛି ତଥ୍ୟ ବି ଦେବ, ତା ବେସିସରେ ଆମେ ଫର୍ଦର ଆକ୍ସନ ବି ଟେକ୍ଅପ୍ କରିବୁ।
0: ଆଜି ତ

0: ଆମ ପରିକ୍ରମା କାର୍ଯ୍ୟକ୍ରମର ସମୟ ଅବଧି ସରି ଆସିଲାଣି।
1: ସମୟ ସରିବା ପୂର୍ବରୁ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଅନୁରୋଧ କରୁଛୁ, ପରିକ୍ରମା କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗୁଛି ନିଶ୍ଚିତ ଚିଠି ମାଧ୍ୟମରେ ଜଣେଇବେ।
2: ଆମକୁ ଚିଠି ଲେଖିବାର ଠିକଣା ହେଲା ପରିକ୍ରମା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 7577002।
0: ଏ ଠିକଣାରେ ଚିଠି ଦେବା ପାଇଁ ଆଦୌ ଭୁଲିବେନି। ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଆଜି ଦିନର ଶୁଭେଚ୍ଛା ଜଣାଇ ଆଜିର ପରିକ୍ରମା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ପୁଣି ଆସନ୍ତା ସୋମବାର ଠିକ୍ ସକାଳ 7:25ରେ ସେତେବେଳେ ପର୍ଯ୍ୟନ୍ତ ଆମେ ରହୁଛୁ। ନମସ୍କାର।

ପ୍ରଚାର କଲୁ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଏମ୍ ନାଗଭୂଷଣ ମାଝୀ, ଉପସ୍ଥାପନାରେ ଥିଲେ ସତ୍ୟାନନ୍ଦ ସେଜବଡ଼ା ଏବଂ ଜୟଶ୍ରୀ ଦାସ। ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଏକ ସୁଗମ ସଙ୍ଗୀତ, ଗାଇଛନ୍ତି ନିଜସ୍ୱ ରଚନାରୁ କଣ୍ଠଶିଳ୍ପୀ ରଜନୀ ଶତପଥୀ।

ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଗୀତାଞ୍ଜଳି। ଗୀତାଞ୍ଜଳିର ସଙ୍ଗୀତମୟ ପରିବେଶକୁ ଶ୍ରୋତା ବନ୍ଧୁମାନଙ୍କୁ ସ୍ୱାଗତ କରୁଛି। ମୁଁ ନଳିନୀ ପ୍ରଭା ନନ୍ଦୀ। ପ୍ରେମର ସଂଜ୍ଞା ବୁଝିବା ଭାରି କଷ୍ଟ। ଏହା ଏମିତି ଏକ ଶବ୍ଦ ଭଲ ପାଇବାର ପରିଭାଷା ଓ ସମ୍ପର୍କର ପରିସୀମା ବୁଝିବା ପୂର୍ବରୁ କେତେବେଳେ ମନ ତଳେ ଆସି ହୃଦୟର ସ୍ପନ୍ଦନ ବଢ଼ାଇଦିଏ ତାହା ମଣିଷ ଜାଣିପାରେନି। ଅଜଣା ଶିହରଣରେ ମନ ଚହଲିଯାଏ, ମନରେ ଭରିଯାଏ ଆବେଗ, ହଜିଯାଏ ଅନ୍ୟ ଏକ ଅଜଣା ମନର ଚିନ୍ତାରେ। ଏକା ଏକା ବସି ତାରି କଥା ଭାବିବାକୁ ଭଲ ପାଏ ସେ।

ଦୁଇଟି ମନ ପରସ୍ପର ପ୍ରତି ଆକୃଷ୍ଟ ହୋଇଯାଆନ୍ତି। ପ୍ରେମର ଫଲ୍ଗୁରେ ଭିଜି ଦେଖିଥାଏ ଅନେକ ସ୍ୱପ୍ନ। ପ୍ରେମ ଫଗୁଣର ମହକରେ ହଜି ପୃଥିବୀର ଗଛ ଲତା ବଣ ପଶୁପକ୍ଷୀ ତାକୁ କିଛି ବି ଭଲ ଲାଗେନି। ସବୁଠାରେ ସେ ଅନୁଭବ କରେ ସେହି ଅଜଣା ସାଥିର ଅନୁପସ୍ଥିତି।

ମନ ଅସ୍ଥିର ହୋଇ ଉଠେ ତାକୁ ଭଲ କରି ଦେଖିବା ପାଇଁ ଆଉ ନିବେଦନ କରେ, ହେ ସାଥୀ, ତୁମେ ଆଉ ଡେରି ନ କରି ମୋତେ ଦେଖାଦିଅ। ଦୁନିଆର ସମସ୍ତ ବାଧାବନ୍ଧନକୁ ଏଡ଼େଇ ଦେଇ ତୁମେ ମୋ ପାଖକୁ ଚାଲି ଆସ।

ଧୀରେ ଧୀରେ ସମୟ ଗଡ଼ି ଚାଲେ। ପ୍ରେମ ପକ୍ଷୀ ଡାଣା ଛାଡ଼ି ଉଡ଼ିବାକୁ ଲାଗେ। କେତେବେଳେ ପ୍ରେମୀ ଯୁଗଳ ପାର୍କରେ ତ ଆଉ କେତେବେଳେ ସମୁଦ୍ରର ଉତ୍ତାଳ ତରଙ୍ଗ ସାଜି ସମୁଦ୍ର ବେଳାଭୂମିରେ ତ ଆଉ କେତେବେଳେ ଗୀତର ତାଳେ ତାଳେ ନାଇଟ୍ କ୍ଲବ୍ରେ ମଧୋ ଶୋଇଯାଆନ୍ତି।

ସାଥିର ମଧୋସୀ ଚେହେରାରେ ମଧ ଶୋଇ ସାଥିଟି କହେ, ସେଦିନ ତୁମେ ଜହ୍ନଆଲୁଅରେ ଚାନ୍ଦଠାରୁ ବି ଆହୁରି ସୁନ୍ଦର ଦେଖାଯାଉଥିଲ। ଜହ୍ନ ଓ ତାରାର ଝିଲମିଲ ଇସାରାରେ ତୁମେ ତୁମର ନାମ ବି ଲେଖିଦେଇଥିଲ। ଆଉ ଜହ୍ନଆଲୁଅଠାରୁ ତୁମେ ମୋ ହୃଦୟରେ ଅଧିକ ଶୀତଳତା ଓ ସ୍ନିଗ୍ଧତା ଭରି ଦେଉଥିଲ।

ନିଜର ପ୍ରାଣପ୍ରିୟାକୁ ନେଇ ପ୍ରେମିକ କେତେ ସ୍ୱପ୍ନ ଦେଖେ, ତାକୁ ନେଇ ଭାବରାରାଜ୍ୟରେ ଘୁରି ବୁଲେ, ଭାବେ ତାର ପ୍ରିୟାକୁ ନେଇ ଏମିତି ଏକ ଦୁନିଆରେ ଘର କରିବ ଯେଉଁଠି ନଥିବ ପ୍ରତାରଣା, ସନ୍ଦେହ ଆଉ ଦ୍ୱେଷ।

ଯେତେ ଦେଖୁଥିଲେ ବି ମନ ବୁଝେନା, କେହି କାହାଠାରୁ ଘଡ଼ିଏ ବି ଅଲଗା ହେବାକୁ ଚାହାନ୍ତିନି। ଋତୁ ପରେ ଋତୁ ବିତିଯାଏ, ମାସ ମାସ ପ୍ରତୀକ୍ଷା ପରେ ଯଦି ପ୍ରିୟ ନ ଆସେ, ତେବେ ପ୍ରିୟା ତାର ସବୁ ଅଳି ମେଘକୁ କହେ, ତାକୁ ନେଇ ତାର ପ୍ରିୟ ପାଖରେ ପହଞ୍ଚାଇ ଦେବାକୁ ଅନୁରୋଧ କରେ।

ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଦେବେ ସମ୍ମାନୀୟ ବିଦଗ୍ଧ ମଣ୍ଡଳୀ, ହର ଉଦ୍ୟାନରେ ପାର୍ବତୀଙ୍କର ଏକ ପାଳିତ ଗଣ୍ଡା ଅଛି, ତାକୁ ଜଗିଥିଲା ନାଗବାଳୀ ପୁତ୍ର ନାଗାର୍ଜୁନ। ସେ ଦିନ ପାଇଁ ଗଣ୍ଡାଟି ବନ୍ୟ ଜନ୍ତୁଙ୍କ ଭଳରେ ଛାଡ଼ି ଦେଇ ନାଗାର୍ଜୁନ।

ଥିବାର ଜାଣି ତାର ତୀକ୍ଷ୍ଣ ସ୍ୱରକୁ ସନ୍ଧାନ କରନ୍ତେ। ନାଗାର୍ଜୁନର ପାଳିତ ଗଣ୍ଡାଟି ଆଜ୍ଞା ମୃତ୍ୟୁବରଣ କଲା। ପଣ୍ଡିତ ନାଗାର୍ଜୁନ କରିଛି କଣ? ଅର୍ଘ୍ୟ

0: ତାର ଜନ୍ମଭୂମି କି ଅର୍ଘ୍ୟ ଦାନ କରୁଥିବା ସମୟରେ ହଠାତ୍ ତାର ବାମ ନେତ୍ର ସ୍ପନ୍ଦନ ହେଲା। ଏ ଅଶୁଭ ସଙ୍କେତ ଜାଣି ମା ଲାଗବାଳି କି କହୁଛି,
1: କ'ଣ କହିଲା?
0: କିଏ ବାବନ ଧ୍ୱଂସୀ

ପାଳି କହିଲା ଧନରେ, ଆଜିର ଏଇ ଶୁଭ ମୁହୂର୍ତ୍ତରେ କୌଣସି ଅଶୁଭ କଥା ଦେଖା ହେବ ନାହିଁ, ଏଣୁ ତୁ ଆନନ୍ଦ ମନରେ ତୋର ପୂଜା କାର୍ଯ୍ୟ ସମାପ୍ତି କର। ନାଗାର୍ଜୁନ ମାର କୌଣସି କଥା ନ ଶୁଣି କୈଳାସକୁ ଫେରିଗଲା। ତାପରେ କଲା କଣ?

ଗଣ୍ଡାଟିକୁ ଖୋଜି ଖୋଜି ଯିବା ସମୟରେ ଦେଖିଲା ଗଣ୍ଡାଟି ମରି ପଡିଛି, ଗୁଡ଼ିଏ ଡାଳ ପତ୍ର ତା ଉପରେ ଘୋଡ଼ାଇ ଦିଆଯାଇଛି। କିଏ ସେ ଗଣ୍ଡାକୁ ମାରିଲା ବୋଲି କ୍ରୋଧରେ ଗର୍ଜି ଉଠନ୍ତି। ଅର୍ଜୁନ ଲତା ଉଆଡୁ ବାହାରି ଆସି କହୁଛନ୍ତି, ରେ ବାଳକ ହେଲା ମୋହ।

ଭାଗବାହୀର ବିଶ୍ୱର୍ଣ୍ଣ ବଦଳରେ କହୁଛି ଭଲରେ କାହା ରକ୍ତ ଚିତା ଗୋପାଳେ ବୋଳି ଗୋପାଳ।

ବାଳଙ୍କଠାରୁ ଅର୍ଜୁନର ମୃତ୍ୟୁବାର୍ତ୍ତା ପାଇ ଯୁଧିଷ୍ଠି ଦୁର୍ଯ୍ୟୋଧନ ଦ୍ୱାରକାରୁ କୃଷ୍ଣ ବଳରାମ ସମସ୍ତେ ସୈନ୍ୟମାନଙ୍କ ଘରରେ ରେରେକାର ଗର୍ଜନ କରି କୈଳାସକୁ ଛୁଟି ଆସିଲେ। ଏ ହେଲା କୋଳ ପଣ୍ଡିତ।

ଦେଖିବାକୁ ପାଇଲା ଏକ ସଙ୍ଗରେ ଯଦୁବଳ କୁରୁବଳ ମିଳିତ ଭାବରେ ରେରେକାର ଗର୍ଜନ କରି ଅର୍ଜୁନର ଶତ୍ରୁ ଆହ୍ୱାନ କରୁଛନ୍ତି। ଏହା ଦେଖି ପଡ଼ି ଦେଲା ଗବାଳୀ କଲା କଣ ନାଇଁ ପ୍ରାଣ ଭୟ ନା ଗବାଳୀ ପୁତ୍ରକୁ ନେଇ ତାର ପୁତ୍ର।

ପ୍ରଚାର କଲୁ। ଚହଲା କାର୍ଯ୍ୟକ୍ରମରେ ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିଥିଲେ ନାରାୟଣ ବାରିକ ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଅଳ୍ପ ସମୟ ମଧ୍ୟରେ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ମହିଳା ମହଲ କାର୍ଯ୍ୟକ୍ରମ ପ୍ରଯୋଜନା ଏମ୍ ନାଗଭୂଷଣ ମାଝି ଉପସ୍ଥାପନା ପ୍ରଭାତୀ ଦାସ ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ମହିଳା ମହଲ କାର୍ଯ୍ୟକ୍ରମ।

ହଁ ଭଉଣୀ, ଆଜିକାଲି ପିଲାମାନଙ୍କର ପାଠପଢା ପ୍ରତି ଅଭିଭାବକମାନେ ବେଶ ଯତ୍ନଶୀଳ, ତେଣୁ ସେମାନେ ନିଜ ଅଞ୍ଚଳର ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ହେଉଥିବା ପାଠପଢାରେ ସନ୍ତୁଷ୍ଟ ନହୋଇ ପିଲାମାନଙ୍କୁ ବାହାରକୁ ପଢିବା ପାଇଁ ଛାଡି ଦେଉଛନ୍ତି। ହେଲେ ବାହାରକୁ ପିଲାମାନଙ୍କ ପାଠ ପଢିବାକୁ ଛାଡି ଦେଇ ବାପା ମା ତାଙ୍କର ଦାୟିତ୍ୱରୁ ଓହରିଯିବା ଆଦୌ ଠିକ୍ ନୁହେଁ। ପ୍ରଥମେ ପିଲାଟି ରହୁଥିବା ସ୍ଥାନଟି ତା ପାଇଁ କେତେ ସୁରକ୍ଷିତ ତାହା ଜାଣିବା ଦରକାର। ପୁଣି ସେଠାରେ ପାଠ ପଢିବାର କୌଶଳ ବିଷୟରେ ମଧ୍ୟ ଜ୍ଞାତ ହେବା ଦରକାର। ତା ଛଡା ପିଲାଟି ସେଠାକାର ପରିବେଶ ମଧ୍ୟରେ ନିଜକୁ କେତେ ପରିମାଣରେ ଆଡଜଷ୍ଟ କରିପାରୁଛି ତାହା ମଧ୍ୟ ଜାଣିବା ଦରକାର। ତାର ପରିବେଶ ମଧ୍ୟରେ ମଧ୍ୟ ଜ୍ଞାନ ରଖିବା ଦରକାର। ସ୍ୱାସ୍ଥ୍ୟ ଉପଯୋଗୀ ପରିବେଶ ହୋଇଥିବା ଦରକାର। ସେଠାରେ ପିଲାଟି ଖାଉଥିବା ଖାଦ୍ୟ ବିଷୟରେ ମଧ୍ୟ ଧାରଣା ରଖିବା ଦରକାର। ସେହି ଖାଦ୍ୟ କେତେ ପରିମାଣରେ ପୁଷ୍ଟିକର ଓ ସୁଷମ ତାହା ମଧ୍ୟ ଜାଣିବା ଦରକାର। ପିଲାଟି ରହୁଥିବା ସାଙ୍ଗସାଥିମାନେ କିପରି ତାହା ଅନୁମାନ କରିବା ଉଚିତ। ତାହା ବ୍ୟତୀତ ପିଲାଟି ପାଠପଢାରେ କେତେ ସମୟ ବିତାଉଛି ତାହା ମଧ୍ୟ ଜାଣିବା ନିତ୍ୟାନ୍ତ ଆବଶ୍ୟକ। ଆଜିକାଲି ରେଗିଂ ଭଳି କୁକାର୍ଯ୍ୟର ଶିକାର ହୋଇ ପିଲାମାନେ ନିଜର ମାନସିକ ସନ୍ତୁଳନକୁ ହରାଇବାର ମଧ୍ୟ ଦେଖିବାକୁ ମିଳେ। ତେଣୁ ସେହି ପାଠପଢାର ପରିବେଶ ମଧ୍ୟରେ ରେଗିଂ ହେଉଛି କି ନାହିଁ ଏବଂ ପିଲାଟି ନିଜକୁ କେତେ ପରିମାଣରେ କମ୍ଫର୍ଟ ଫିଲ୍ କରୁଛି ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଦରକାର। ମଝିରେ ମଝିରେ ପିଲାଟି ପାଖକୁ ଯାଇ ତାର ପରିବେଶ ମଧ୍ୟରେ ମଧ୍ୟ ଜ୍ଞାନ ରଖିବେ। ଆଜିକାଲି ପିଲାମାନେ ମୋବାଇଲ ବ୍ୟବହାର କରି ବହୁତ କୁପଥଗାମୀ ହେବାର ଦେଖିବାକୁ ମିଳେ। ତେଣୁ ପିଲାଟି ମୋବାଇଲ ଫୋନ୍ ଠାରୁ କେତେ ସୁରକ୍ଷିତ ତାହା ମଧ୍ୟ ଜାଣିବା ଉଚିତ। ତେଣୁ ପିଲାମାନଙ୍କୁ ବାହାରେ ପାଠ ପଢିବା ପାଇଁ ଛାଡିଦେଲେ ବାପା ମା ନିଶ୍ଚିନ୍ତ ହୋଇ ରହିବା ତ ଦୂରର କଥା, ତାଙ୍କର ଦାୟିତ୍ୱରୁ ଓହରିବା ଆଦୌ ଉଚିତ ନୁହେଁ। ତେଣୁ ପିଲାମାନେ ବାହାରେ ରହି ପାଠ ପଢୁଥିଲେ ବାପା ମା ମାନେ ଏହିଭଳି ପିଲାଟି ବିଷୟରେ ତଦାରଖ କରିବେ।

ଭଉଣୀ, କାହିଁ କେଉଁ ପୁରାଣ ଯୁଗରୁ ନାରୀ ଅବଳା ଦୁର୍ବଳା ଓ ଆତ୍ମନିର୍ଭରଶୀଳାର ଉକ୍ତିଟି ରହିଆସିଛି? ମାତ୍ର ଏବେ ଯୁଗ ବଦଳି ଯାଇଛି। ନାରୀ ଆଉ ଘରର ଚାରିକାନ୍ଥ ଭିତରେ ରହିନାହିଁ। ନାରୀ ରାଜନୀତି ଠାରୁ ଆରମ୍ଭ କରି ସମସ୍ତ କର୍ମକ୍ଷେତ୍ରରେ ଅଂଶଗ୍ରହଣ କରୁଛି। ତେଣୁ ବାଳିକା ଓ ମହିଳାମାନଙ୍କର ଆତ୍ମସୁରକ୍ଷାର କୌଶଳମାନ ଶିକ୍ଷା କରିବା ନିତ୍ୟାନ୍ତ ଆବଶ୍ୟକ ଅଟେ। କାରଣ କେଉଁ ପରିବାରରେ ଉଦ୍ଧତ ପୁରୁଷର ଶିକାର ହେବାକୁ ପଡେ, ତ ଆଉ କେଉଁ ପରିବାରରେ ମଦ୍ୟପ ସ୍ୱାମୀର ଶିକାର ହେବାକୁ ପଡେ। ସବୁ କର୍ମକ୍ଷେତ୍ରରେ ଇନ୍ଦ୍ରିୟ ସଂଯତ ବା ମାନସିକ ସନ୍ତୁଳନ ଥିବା ଲୋକମାନଙ୍କୁ ମିଳିବା ସମ୍ଭବ ନୁହେଁ, ଯାହାଦ୍ୱାରା ମହିଳାମାନେ ନିଜକୁ ସୁରକ୍ଷିତ ରଖିବା ଅସମ୍ଭବ ହୋଇପଡେ। ତେଣୁ ମହିଳାମାନେ ନିଜର ସୁରକ୍ଷା ପାଇଁ ଆତ୍ମରକ୍ଷା କୌଶଳ ଶିକ୍ଷା କରିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ନାରୀଟିଏ ବାଳିକା ଅବସ୍ଥାରୁ ହିଁ ଏପରିକି ଭ୍ରୂଣ ଅବସ୍ଥାରୁ ହିଁ ଅସୁରକ୍ଷିତ ଅଟେ। ଘରର ପରିବାରର ଲୋକମାନଙ୍କ ଠାରୁ ଆରମ୍ଭ କରି ବାହାର ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଆବଶ୍ୟକ ସ୍ଥଳେ ତାର ଶତ୍ରୁ ସାଜିଥାନ୍ତି। କେତେବେଳେ ଯୁବତୀ ଅବସ୍ଥାରେ ଏସିଡ୍ ମାଡ଼ର ଭୟ, ତ କେତେବେଳେ ବହୁରୂପରେ ଯୌତୁକ ନିର୍ଯାତନା ପାଇଁ ବଧୂ ହତ୍ୟାର ଭୟ, ତ ପୁଣି ଆଉ କେତେବେଳେ ସୁନାହାର ଚୋରି ଆଦିର ଭୟ ମଧ୍ୟ ଥାଏ। ତେଣୁ ଆତ୍ମରକ୍ଷା କୌଶଳ ଶିକ୍ଷା କରିବା ପ୍ରତ୍ୟେକ ନାରୀର କର୍ତ୍ତବ୍ୟ। ପ୍ରଥମତଃ କରାଟେ, ବକ୍ସିଂ ଆଦି ଶିକ୍ଷା କୌଶଳ ସହ ଧନୁ ଚାଳନା, ଲାଠି ଚାଳନା ଆଦି ମଧ୍ୟ ଶିକ୍ଷା କରିବା ଆବଶ୍ୟକ। ତେଣୁ ଭଉଣୀମାନେ ମନେ ରଖିବା ଉଚିତ, ପ୍ରଥମେ ନିଜକୁ ସୁରକ୍ଷିତ ରଖନ୍ତୁ, ତାପରେ ନିଜର ପରିବେଶ। ସେହି ଦୃଷ୍ଟିରୁ ଚିନ୍ତା କଲେ ନାରୀର ଆତ୍ମରକ୍ଷା ଶିକ୍ଷା ଗ୍ରହଣ କରିବା ଏକାନ୍ତ ଆବଶ୍ୟକ।

ଏଇ ଗ୍ରୀଷ୍ମର ପ୍ରବାହ ସବୁ ଋତୁମାନଙ୍କୁ ହଜେଇ ଦେଇଛି। ବର୍ଷରେ ଛଅଟି ଋତୁ ବଦଳରେ ଶୀତ ଦିନରେ ମାତ୍ର କିଛି ଦିନ ଶୀତ ଓ ବର୍ଷା ଦିନରେ ସାମାନ୍ୟ ବର୍ଷା ବ୍ୟତୀତ କେବଳ ଗ୍ରୀଷ୍ମର ପ୍ରକୋପ ହିଁ ବର୍ଷସାରା ଅନୁଭୂତ ହେଉଛି। ଏଇ ଦେଖୁନାହାନ୍ତି, ଏବେ ଏମିତି ଲାଗୁଛି ସତେ ଯେମିତି ଆକାଶରୁ ନିଆଁ ବର୍ଷୁଛି। ଏସବୁର କାରଣ ତ ଆମେ ନିଜେ ଗଛ କାଟିବା ଆଉ ବିଭିନ୍ନ ମାଧ୍ୟମରେ ବାୟୁମଣ୍ଡଳକୁ ପ୍ରଦୂଷିତ କରିବା ଦ୍ୱାରା ହିଁ ଏସବୁ ସମ୍ଭବ ହେଉଛି। ଆଉ ସେଇଥିପାଇଁ ଅଂଶୁଘାତ ପରି ରୋଗ ଦ୍ୱାରା ଅକାଳରେ ମଣିଷମାନଙ୍କର ଜୀବନ ଯାଉଛି। ତେଣୁ ସେଥିରୁ ରକ୍ଷା ପାଇବା ପାଇଁ ଆମେ ସତର୍କ ରହିବା ଉଚିତ। ପ୍ରଥମେ ତ ଦ୍ୱିପହର ସମୟରେ ଘରୁ ବାହାରକୁ ଆଦୌ ଯିବା ଉଚିତ ନୁହେଁ। ଆବଶ୍ୟକ ପଡ଼ିଲେ ମୁଣ୍ଡରେ ଅଦା ଗାମୁଛା, ହାତରେ ଛତା ଓ କଳା ଚଷମା ପିନ୍ଧି ଯିବେ। ଅଧିକ ମାତ୍ରାରେ ପାଣି ପିଇବେ, ତାହା ଛଡ଼ା କାଞ୍ଜି ବା ତୋରାଣି ମଧ୍ୟ ପିଇବେ। ଅଧିକ ଜଳୀୟ ଅଂଶ ଥିବା ଫଳ ଯଥା ତରଭୁଜ, ଆମ୍ବ ଓ କାକୁଡ଼ି ଆଦି ଖାଇବେ। ଆବଶ୍ୟକ ପଡ଼ିଲେ ଦିନରେ ଦୁଇଥର ଗାଧୋଇ ପାରିବେ। ଘରୁ ବାହାରକୁ ଗଲେ ସାଙ୍ଗରେ ପାଣି ବୋତଲ ନେବାକୁ ଆଦୌ ଭୁଲିବେ ନାହିଁ। ଅଧିକ ସମୟ ଉପାସରେ ରହିବେ ନାହିଁ। ଶୋଷ ହେଲେ ଦହି ସରବତ, ଲେମ୍ବୁ ସରବତ ବା ଅନ୍ୟାନ୍ୟ ସରବତ ମଧ୍ୟ ପିଇବେ। ଅଧିକ ଦେହ ଅସୁସ୍ଥ ହେଲେ ତୁରନ୍ତ ଡାକ୍ତରଖାନାକୁ ଯିବେ ଆଉ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା କରିବେ। ଏହିପରି ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସତର୍କ ରହିବେ।

ଶୁଣିଲେ ମହିଳା ମଲ୍ କାର୍ଯ୍ୟକ୍ରମ ଉପସ୍ଥାପନରେ ଥିଲି ମୁଁ ପ୍ରଭାତୀ ଦାସ। କାର୍ଯ୍ୟକ୍ରମ କିଭଳି ଲାଗିଲା ଚିଠି ଲେଖିବାକୁ ଆଦୌ ଭୁଲିବେନି। ଆମ ଚିଠି ଲେଖିବାର ଠିକଣା ହେଲା ମହିଳା ମହଲ କାର୍ଯ୍ୟ ଆକାଶବାଣୀ ବାରିପଦା ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ପିନ୍ ନମ୍ବର 7570002। ତେବେ ଏତିକିରେ ରହିଲୁ, ନମସ୍କାର।

ଶାହା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ରାସବିହାରୀ ବୋଷ ନିଜର ସାଂଗଠନିକ ଦକ୍ଷତା ବଳରେ ସ୍ୱାଧୀନତା ସଂଗ୍ରାମକୁ ଅଭୂତପୂର୍ବ ଶକ୍ତି ପ୍ରଦାନ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ବିପ୍ଳବୀ ରାସବିହାରୀ ବୋଷ ଆଜାଦ ହିନ୍ଦ ଫୌଜ ଏବଂ ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍ସ ଲିଗ୍ ଓ ଗଦର ଆନ୍ଦୋଳନ ମାଧ୍ୟମରେ ବିଦେଶୀ ମାଟିରେ ଭାରତୀୟମାନଙ୍କୁ ଏକତ୍ର କରି ସ୍ୱାଧୀନତାର ଶିଖା ପ୍ରଜ୍ୱଳିତ କରିଥିଲେ। ଶ୍ରୀ ଶାହା କହିଛନ୍ତି, ଦେଶ ବିପ୍ଳବୀ ରାସବିହାରୀ ବୋଷଙ୍କ ଅଦମ୍ୟ ସାହସ ଏବଂ ଦେଶମାତୃକା ପ୍ରତି ପ୍ରେମକୁ ମନେ ରଖିବ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇନ୍ଧନ, ସାର ଏବଂ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଇଛନ୍ତି। ଘରୋଇ ଅର୍ଥନୀତି ସ୍ଥିର ରହିଛି ବୋଲି ସେ କହିଛନ୍ତି। ଆଜି ମୁମ୍ବାଇରେ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ ସିଡ୍ବିର 37ତମ ବାର୍ଷିକୀ ପାଳନ ଅବସରରେ ଉଦ୍ବୋଧନ ଦେଇ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି, ଡିଜେଲ ଏବଂ ପେଟ୍ରୋଲ ଉତ୍ପାଦ ଉପରେ ଶୁଳ୍କ ହ୍ରାସ ଯୋଗୁଁ 1,00,000 କୋଟି ଟଙ୍କାର ରାଜସ୍ୱ ପ୍ରଭାବ ପଡ଼ିବ। ଅନ୍ୟପକ୍ଷରେ ସୁନାର ବର୍ଦ୍ଧିତ ମୂଲ୍ୟ ଆହ୍ୱାନ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଇରାନ୍ର ସର୍ବୋଚ୍ଚ ନେତା ମୁସ୍ତଫା ଖାମନେଇ ଏକ ଅଜ୍ଞାତ ସ୍ଥାନରେ ଗୁପ୍ତ ଭାବରେ ରହୁଥିବା ଆମେରିକାର ଗୁଇନ୍ଦା ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି କୁହାଯାଇଛି ସେ ରହୁଥିବା ଅଞ୍ଚଳରେ ଯୋଗାଯୋଗ ପ୍ରତିବନ୍ଧିତ କରାଯାଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ମୁସ୍ତଫା ଖାମନେଇଙ୍କୁ କୋରିଅର ମାଧ୍ୟମରେ ଖବର ଦିଆଯାଉଛି, ଯାହାଫଳରେ ଇରାନ୍ ସରକାରଙ୍କ ମଧ୍ୟରେ ଯୋଗାଯୋଗରେ ବିଳମ୍ବ ହେବା ସହ ଆମେରିକା ସହ ଆଲୋଚନା ମଧ୍ୟ ମନ୍ଥର ହେଉଛି। ଆମେରିକୀୟ ଅଧିକାରୀମାନେ କହିଛନ୍ତି, ଇରାନ୍ରୁ ଗୁପ୍ତରେ ସଂଗୃହୀତ ସୂଚନା ଆଧାରରେ ଅପରେସନ୍ ଏପିକ୍ ଫ୍ୟୁରି ସମୟରେ ଆମେରିକା ଓ ଇସ୍ରାଏଲ୍ର ସେନା ବରିଷ୍ଠ ଇରାନୀୟ ନେତାମାନଙ୍କ ଉପରେ ଆକ୍ରମଣ କରିଥିଲେ। ସେହି ଆକ୍ରମଣରେ ମୁଜତବା ଖାମନେଇ ଆହତ ହେବା ପରେ କଡ଼ା ସୁରକ୍ଷା ମଧ୍ୟରେ ଗୁପ୍ତ ସ୍ଥାନରେ ରହିଛନ୍ତି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ସେ ଲୋକଲୋଚନକୁ ଆସୁନଥିବା ରିପୋର୍ଟରେ ଦର୍ଶାଯାଇଛି। ଦେଶରେ ଆଜି 2 ସପ୍ତାହ ମଧ୍ୟରେ ଚତୁର୍ଥ ଥର ଲାଗି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା 2.61 ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା 2.71 ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 102.12 ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ମୂଲ୍ୟ ଲିଟର ପିଛା 95.20 ଟଙ୍କାକୁ ବୃଦ୍ଧି ପାଇଛି। ଆସାମ ସରକାର ଆଜି ରାଜ୍ୟ ବିଧାନସଭାରେ ଏକକ ନାଗରିକ ସଂହିତା ବିଧେୟକ ଆଗତ କରିଛନ୍ତି। ଏହି ବିଲ୍ ବହୁ ବିବାହକୁ ନିଷିଦ୍ଧ କରିବା ସହ ଲିଭ୍ ଇନ୍ ସମ୍ପର୍କ ପଞ୍ଜୀକରଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବ। ଆସାମରେ ରହୁଥିବା କୌଣସି ଅନୁସୂଚିତ ଜନଜାତି ଲୋକଙ୍କ ପାଇଁ ଏହା ପ୍ରଯୁଜ୍ୟ ହେବ ନାହିଁ। ବିଧେୟକରେ ବିବାହ ନିମନ୍ତେ ସର୍ବନିମ୍ନ ପୁରୁଷଙ୍କ ପାଇଁ 21 ବର୍ଷ ଏବଂ ମହିଳାଙ୍କ ପାଇଁ 18 ବର୍ଷ ବୟସ ବ୍ୟବସ୍ଥା ରହିଛି ଏବଂ ବହୁ ବିବାହକୁ ନିଷିଦ୍ଧ କରାଯାଇଛି। ବିଧେୟକରେ ବିବାହ ଏବଂ ଛାଡ଼ପତ୍ର ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯିବାକୁ ପ୍ରସ୍ତାବ ରହିଛି, ଯାହାଫଳରେ ଭରଣପୋଷଣ, ଉତ୍ତରାଧିକାରୀ ଚୟନ ଏବଂ ଅନ୍ୟାନ୍ୟ ଆଇନଗତ ସୁରକ୍ଷା ଯୋଗାଇ ଦିଆଯାଇପାରିବ। ଆସାମ କ୍ୟାବିନେଟ୍ ମନ୍ତ୍ରୀ ଅତୁଲ ବୋରା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପକ୍ଷରୁ ଏହି ସଂହିତା ଆସାମ ବିଧେୟକ ଗୃହରେ ଉପସ୍ଥାପନ କରିଛନ୍ତି। ଉତ୍ତର ପୂର୍ବାଞ୍ଚଳରେ ପ୍ରଥମ ଏବଂ ଦେଶର ତୃତୀୟ ବିଜେପି ଶାସିତ ରାଜ୍ୟ ଭାବେ ଆସାମ ଏହି ବିଧେୟକ ଆଗତ କରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଉତ୍ତର ପୁସ୍ତିକାର ସ୍କାନ୍ ହୋଇଥିବା ଫଟୋକପି ପାଇବାର ଶେଷ ତାରିଖକୁ ଆଜି ପର୍ଯ୍ୟନ୍ତ ଆଉ ଗୋଟିଏ ଦିନ ବୃଦ୍ଧି କରିଛି। ସୂଚନା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ସମୟସୀମା ବୃଦ୍ଧି କରାଯାଇଛି। ପୁନଃ ମୂଲ୍ୟାୟନ ନିମନ୍ତେ ଅନୁରୋଧ ମିଳିବା ପରେ ତାରିଖ ଘୋଷଣା କରାଯିବ। ସିବିଏସ୍ଇର ସୂଚନା ଅନୁଯାୟୀ ସ୍କାନ୍ ଏବଂ ମୂଲ୍ୟାଙ୍କିତ ଉତ୍ତର ପୁସ୍ତକର ଶେଷ କପି ଆବେଦନକାରୀଙ୍କ ପାଇଁ ଉପଲବ୍ଧ ହେବା ପରେ ପୋର୍ଟାଲ ଅଧିକ 2 ଦିନ ପାଇଁ ଖୋଲା ରହିବ। ଭାରତ ସମେତ ବିଶ୍ୱର କୋଣ ଅନୁକୋଣରୁ ବାର୍ଷିକ ହଜ୍ ଯାତ୍ରା ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁ ସାଉଦି ଆରବର ମିନାରେ ଏକତ୍ରିତ ହେବାରେ ଲାଗିଛନ୍ତି। ପବିତ୍ର ସହର ମକ୍କାରୁ ଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ମିନାର ଟେଣ୍ଟ ସିଟିରେ ଶ୍ରଦ୍ଧାଳୁମାନେ ପହଞ୍ଚୁଛନ୍ତି। ସେଠାରେ ରାତ୍ରିଯାପନ ପରେ ଆସନ୍ତାକାଲି ପ୍ରାତଃ ସମୟରେ ଶ୍ରଦ୍ଧାଳୁମାନେ ଆରାଫାତ ଆଡ଼କୁ ଯାତ୍ରା ଆରମ୍ଭ କରିବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ବରିଷ୍ଠ ନାଗରିକଙ୍କ ପାଇଁ ୱାନ୍ ଷ୍ଟପ୍ ଡିଜିଟାଲ ସହାୟତା ଜୀବନ ଏବଂ ଶତାୟୁ ଆପ୍ସ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ମୋନାଲି ପି ଧାକାଟେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଭାରତୀୟ ପାଣିପାଗ ବିଭାଗ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ କେତେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର କରିବେ ପ୍ରଦାନ। ଓଡ଼ିଶାରୁ ଚରଣ ହେମ୍ରମ ଓ ମହେନ୍ଦ୍ର କୁମାର ହେବେ ସମ୍ମାନିତ। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଥାଇରଏଡ୍ ଏବଂ ପୁଷ୍ଟିସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 16 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯିବ। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ରହିବେ। ଆଜି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ପ୍ରଦାନ ସମାରୋହ ନେଇ ପରେ କାର୍ଯ୍ୟସୂଚୀ ଘୋଷଣା କରାଯିବ। ସ୍ନାତକ ପାଠ୍ୟକ୍ରମ ପାଇଁ ଆସନ୍ତା ଗୁରୁବାର ଦିନ ହେବାକୁ ଥିବା ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜି 2026କୁ ସ୍ଥଗିତ ରଖାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଇଦ୍ ଉଲ୍ ଜୁହା ପାଳନ

0: ଅକ୍ତିବସର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ବିଧାନସଭା ପରିସରରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ବାଚସ୍କତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତି ପରିଡ଼ା, ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଧାୟକମାନେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା ଏବଂ ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ତାଙ୍କର ତ୍ୟାଗ ଓ ସଂଘର୍ଷ ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି। ସେ ଶିକ୍ଷା ଓ କୃଷିର ବିକାଶ ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଓଡ଼ିଆ ଜାତିର ସ୍ୱାଭିମାନ, ଭାଷା ଓ ସଂସ୍କୃତିର ସୁରକ୍ଷା ତଥା ଏକତ୍ରୀକରଣ ପାଇଁ ମହାରାଜାଙ୍କର ଅତୁଳନୀୟ ତ୍ୟାଗ ଓ ଦୂରଦୃଷ୍ଟି ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପାରଳା ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ରାଜ୍ୟର ସର୍ବାଙ୍ଗୀନ ବିକାଶ ସହିତ ଓଡ଼ିଆ ଭାଷା ଓ ସାହିତ୍ୟକୁ ଆହୁରି ବ୍ୟାପକ କରିବା ଦିଗରେ ତାଙ୍କର ଅବଦାନ ସର୍ବଦା ସ୍କରଣୀୟ ହୋଇ ରହିବ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରଠାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ପୁଣ୍ୟତିଥି ପାଳନ କରାଯାଇଛି। ବ୍ରହ୍ମପୁର ମେଡିକାଲ କ୍ୟାମ୍ପସରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍କୃତିଚାରଣ କରାଯାଇଛି। କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ରାଜ୍ୟର ପଞ୍ଚାୟତରାଜ ବ୍ୟବସ୍ଥାକୁ ଅଧିକ ସଶକ୍ତ, ସୁଦୃଢ଼ ଓ ଅତ୍ୟାଧୁନିକ କରିବା ପାଇଁ ଭୁବନେଶ୍ୱରସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ପ୍ରତିଷ୍ଠାନ ପରିସରରେ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟର ଶିଳାନ୍ୟାସ କରିଛନ୍ତି। 32 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରେକ୍ଷାଳୟରେ 450 ଆସନ ରହିଛି। ନିର୍ବାଚିତ ଜନପ୍ରତିନିଧି ଓ ସରକାରୀ ଅଧିକାରୀମାନଙ୍କୁ ଏଠାରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ, ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ, ସୁଶାସନ ଦିଗରେ ଏହି ପ୍ରେକ୍ଷାଳୟ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଥାଇରଏଡ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଥାଇରଏଡ୍ ଦିବସ ପାଳନ କରାଯାଉଛି। ଏହି ରୋଗର କାରଣ, ପ୍ରଭାବ ଏବଂ ନିରାକରଣ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଥାଇରଏଡ୍ ଏବଂ ପୁଷ୍ଟିସାର। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
1: ବିଶ୍ୱବ୍ୟାପୀ ବହୁ ଲୋକ ଥାଇରଏଡ୍ ଜନିତ ସମସ୍ୟାରେ ପୀଡ଼ିତ ହେଉଥିବା ନେଇ ଏକ ପରିସଂଖ୍ୟାନରୁ ଜଣାପଡ଼ିଛି। ଅନିୟମିତ ଜୀବନଶୈଳୀ, ଖାଦ୍ୟାଭ୍ୟାସ ଓ ଚାପପୂର୍ଣ୍ଣ ଜୀବନ ଏହି ରୋଗ ବୃଦ୍ଧିର ମୁଖ୍ୟ କାରଣ। ଶରୀରରେ ଥାଇରଏଡ୍ ଗ୍ରନ୍ଥିର ଆକାର ଛୋଟ ହୋଇଥିଲେ ମଧ୍ୟ ଏହାର ଜୀବନଶୈଳୀରେ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଥାଇରଏଡ୍ ହେଉଛି ଏକ ପ୍ରଜାପତି ଆକୃତି ଗ୍ରନ୍ଥି ଯାହା ବେକ ତଳେ ଅବସ୍ଥିତ। ସମଗ୍ର ଶରୀରର ଶକ୍ତି ନିୟନ୍ତ୍ରଣ କେନ୍ଦ୍ର ଭାବେ ଏହା କାର୍ଯ୍ୟ କରିଥାଏ। ମେଦ ବହୁଳତା, ହୃତ୍ସ୍ପନ୍ଦନ ଏବଂ ଶରୀରର ତାପମାତ୍ରାକୁ ଏହି ଗ୍ରନ୍ଥି ନିୟନ୍ତ୍ରଣ କରିଥାଏ। ଭାରତର ପ୍ରାୟ 42 ନିୟୁତ ଲୋକ ଏହି ରୋଗ ସହ ଜୀବନ ଅତିବାହିତ କରୁଛନ୍ତି। ଆଜିର ଦିନରେ ରୋଗ ସମ୍ପର୍କରେ ଆନୁପାତିକ ଗବେଷଣା ଏବଂ ଜନସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ପୁରୁଷଙ୍କ ତୁଳନାରେ ମହିଳା ରୋଗୀଙ୍କ ସଂଖ୍ୟା ପ୍ରାୟ 5-8% ଅଧିକ। ଗର୍ଭାବସ୍ଥା, ବଂଶଗତ କାରଣ, ଆୟୋଜିନର ଅଭାବ, ମାନସିକ ଚାପ, ଅନ୍ୟାନ୍ୟ ହରମୋନ୍ ଅସନ୍ତୁଳନ ଏହାର ପ୍ରମୁଖ କାରଣ ଭାବେ ବିବେଚନା କରାଯାଏ। ସୁସ୍ଥ ଜୀବନଶୈଳୀ, ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ ଓ ଆୟୋଡିନ୍ଯୁକ୍ତ ଲୁଣର ବ୍ୟବହାର ଥାଇରଏଡ୍ ରୋଗ ନିୟନ୍ତ୍ରଣରେ ସହାୟକ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। କଟକ ବଡ଼ ମେଡିକାଲର ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା ଆକାଶବାଣୀକୁ କହିଛନ୍ତି,
2: ଆଜି ୱାର୍ଲଡ ଥାଇରଏଡ୍ ଆୱାରନେସ୍ ଡେ, ଏଇ ଯୋଉ ସଚେତନତା ଦିବସର ବାର୍ତ୍ତା ହେଲା, ଥାଇରଏଡ୍ ଗୋଟାଏ ଅନକମନ୍ ଡିଜିଜ୍ ନୁହେଁ। ସ୍ତ୍ରୀ ଲୋକଙ୍କର ସଂଖ୍ୟା ପୁରୁଷ ଲୋକମାନଙ୍କଠୁ ପାଖାପାଖି 3 ଗୁଣ। ଯଦି ଆପଣ ଜଣେ ଥାଇରଏଡ୍ ରୋଗ ଥିବା ପରିବାରରେ ଜନ୍ମଗ୍ରହଣ କରିଥାନ୍ତି, ତାହେଲେ ନିହାତି ଭାବରେ ଥାଇରଏଡ୍ ପରୀକ୍ଷା କରାଇ ନେବା ଦରକାର। ଯଦି ବାହାରିଲା, ଜୀବନସାରା ଔଷଧ ଖାଇ ତାକୁ ନିୟନ୍ତ୍ରଣ ରଖିବା ଦରକାର। କାହିଁକି ନା ଯଦି ଥାଇରଏଡ୍ କୁ ଆମେ ନିୟନ୍ତ୍ରଣ ରଖିବାନି, ତାହେଲେ ତାହା ବିଭିନ୍ନ କମ୍ପ୍ଲିକେସନ୍ସ ଦେଇ ଗତି କରେ।
1: ଏହି ଦିବସ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀଆ।
0: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳାରେ 3 ରଥର ନିର୍ମାଣ କାର୍ଯ୍ୟ ଜାରି ରହିଛି। ରଥର ଗରଗରା ବିନ୍ଧ କାର୍ଯ୍ୟ ସହିତ 14 ନାହାକା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଆଜି 5 ଦଣ୍ଡାର ଚୌପଟ କାର୍ଯ୍ୟ ଅନୁକୂଳ ପୂଜା ପରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି।

ରଥଖଳା ପାର୍ଶ୍ୱରେ କରତି ସେବକମାନେ ପୋଲ ଗୟଳର ଚିରଟ କାର୍ଯ୍ୟ ଜାରି ରଖିଛନ୍ତି। ରୂପକାର ସେବକମାନେ ରଥର ସାଲଗୁଜରେ ନୃସିଂହ ରୂପ ଖୋଦେଇ ସହିତ ଅଳଙ୍କାର ପକା କାର୍ଯ୍ୟ ଶେଷ କରି ତିନି ରଥର ଆଠଗୋଟି ସେଖାଇ ତୀଖ ଗୁଜଗୁଡ଼ିକରେ ସିଂହ ବରାଳ ରୂପ ଖୋଦେଇ କରୁଛନ୍ତି। ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ରଥର ଦଣ୍ଡା ଓ ଅଖକୁ

ଆଜି ଯୁଗ୍ମ ଓ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିରରେ 27ଟି ଅଭିଯୋଗର ଶୁଣାଣି ହୋଇଥିଲା। ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ 10 ଜଣଙ୍କୁ ମଧୁବାବୁ ପେନ୍ସନ୍ ସହାୟତା କାର୍ଡ, ଜଣେ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ଓ ଅନ୍ତୋଦୟ ଗୃହ ଯୋଜନାରେ 6 ଜଣ ହିତାଧିକାରୀଙ୍କୁ ପ୍ରୋହାହନ ରାଶି ପ୍ରଦାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ, ଆରକ୍ଷୀ ଅଧୀକ୍ଷକ ପ୍ରତାପ କୁମାର ରାଣା ଯୋଗଦେଇ 69ଟି ଅଭିଯୋଗର ଶୁଣାଣି କରିଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲାସାଗୁରା ଗ୍ରାମ ପଞ୍ଚାୟତ ସଭାଗୃହରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ପଞ୍ଜିକୃତ 60ଟି ଅଭିଯୋଗ ମଧ୍ୟରୁ 23ଟିର ତ୍ୱରିତ ସମାଧାନ କରିଛନ୍ତି। 10 ଜଣ ବୟସ୍କ ହିତାଧିକାରୀ ଓ ବିଧବାଙ୍କୁ ନୂତନ ମାସିକ ଭତ୍ତା କାର୍ଡ ଓ ନଗଦ ଅର୍ଥରାଶି ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ 78ଟି ଅଭିଯୋଗର ଶୁଣାଣି ହୋଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟର 7 ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ସହାୟତା ପ୍ରଦାନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାସ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ 15ଟି ଅଭିଯୋଗର ଶୁଣାଣି କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ 16ଟି ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ କେତେକ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର କରିବେ ପ୍ରଦାନ। ଓଡ଼ିଶାରୁ ମହେନ୍ଦ୍ର କୁମାର ମିଶ୍ର ହେବେ ସମ୍ମାନିତ। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଥାଇରଏଡ୍ ଏବଂ ପୁଷ୍ଟିସାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 16ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ସୁମତୁଲ୍ୟ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ଭକ୍ତିଗୀତ। ଭକ୍ତିଗୀତର ପ୍ରଥମ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୀତ ରଚନା କରିଛନ୍ତି ଦୀନବନ୍ଧୁ ରଥ।

ଶୁଣିଲେ କେତୋଟି ଭକ୍ତି ଗୀତ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ ଏବଂ ନବୀନା ଗୀତ ରଚନା କରିଛନ୍ତି।

0: ଶୁଣିଲେ ଗତଟି ସୁଗମ ସଙ୍ଗୀତ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି ପ୍ରଯୋଜନା ବିନୟ କୁମାର ସାମନ୍ତରାୟ
2: ନମସ୍କାର ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ
3: ଶ୍ରୋତାବନ୍ଧୁ ଆଜିର ଯୁବବର୍ଗ ଦେଶର ବିକାଶ ପଥରେ ଯଥେଷ୍ଟ ଭୂମିକା ଗ୍ରହଣ କରୁଛନ୍ତି ସେମାନେ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିଲେ ଦେଶର ଉନ୍ନତି କଥା ଚିନ୍ତା କରି ଆଗକୁ ବଢ଼ିଲେ ଆମ ବିକଶିତ ଭାରତର ସ୍ୱପ୍ନ ସାକାର ହେବ ମାତ୍ର ଏବେ ଦେଖାଯାଉଛି ଯୁବବର୍ଗ ନିଶାଗ୍ରସ୍ତ ହେଉଛନ୍ତି ଏଥିରୁ ନିବୃତ୍ତ ରହିବା ନିହାତି ଜରୁରୀ ଏହି ଅବସରରେ ଆଜି ରହିଛି ଆଲୋଚନା ନିଶାମୁକ୍ତ ଯୁବ ସମାଜ ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ସ୍ତମ୍ଭକାର ନୀଳକଣ୍ଠ ସାହୁ
4: ନିଶାମୁକ୍ତ ଯୁବ ସମାଜ ହେଉଛି ବାସ୍ତବରେ ଆଜିର ଆବଶ୍ୟକତା ଆପଣ ଦେଖନ୍ତୁ ଭାରତର ଅଧୁନା ଜନସଂଖ୍ୟା ହେଉଛି 147 କୋଟି ସେ ଭିତରୁ ପ୍ରାୟ 42 କୋଟିରୁ ଅଧିକ ଲୋକ ହେଉଛନ୍ତି ଆମର ଯୁବବର୍ଗର ଯୋଉଟାକି ସମଗ୍ର ଜନସଂଖ୍ୟାର 30%ରୁ ଅଧିକ ଅଛନ୍ତି ଯୁବ ଶକ୍ତି ହେଉଛି ଦେଶର ଏକ ପ୍ରମୁଖ ଶକ୍ତି ସମ୍ଭାବନାର ଅନନ୍ତ ବୀଜମନ୍ତ୍ର ଥାଏ ଯୁବ ଶକ୍ତି ପାଖରେ ତେଣୁ ଯୁବଗୋଷ୍ଠୀକୁ ନେଇକି ଗୋଟେ ରାଷ୍ଟ୍ର ସ୍ୱପ୍ନ ଦେଖେ ପ୍ରଗତି ପଥରେ ଆଗେଇବା ପାଇଁ ବିଶ୍ୱ ମଧ୍ୟ ସ୍ୱପ୍ନ ଦେଖେ ପ୍ରଗତି ପଥରେ ଆଗେଇବା ପାଇଁ କିନ୍ତୁ ଦୁଃଖର ବିଷୟ ଆଜି ଯୁବ ସମାଜ ବାଟବଣା ହେଇଯାଇଛନ୍ତି ଆଜି ସେମାନେ ବାଟ ପୋଡି ଯାଇଛନ୍ତି ଏବଂ ନିଶାର କବଳରେ ଯୁବ ସମାଜ ପଡିଛି ଯାହାର କି ପ୍ରଭାବ ସମାଜ

ଉପରେ ରାଷ୍ଟ୍ର ଉପରେ ପରିବାର ଉପରେ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନ ଉପରେ ମଧ୍ୟ ପଡୁଛି। ଯୁବ ସମାଜ ନିଶାଗ୍ରସ୍ତ ହେବାର ବିଭିନ୍ନ କାରଣ ମଧ୍ୟ ରହିଛି। ତେବେ ସେମାନଙ୍କର ମୁଖ୍ୟ କାରଣ ହେଉଛି ଚାପଗ୍ରସ୍ତ ଜୀବନକୁ ସେମାନେ ସାମ୍ନା କରିପାରୁନାହାନ୍ତି। ଏମିତି ନାହିଁ, ଜୀବନ ଅଛି ମାନେ ସମସ୍ୟା ଅଛି, ଆଉ ସମସ୍ୟା ଅଛି ମାନେ ସମାଧାନ ଅଛି, କିନ୍ତୁ ତାର ଅର୍ଥ ନୁହେଁ ଯେ ସମସ୍ୟାକୁ ଡରିକିରି ବା ସମସ୍ୟାକୁ ଦୂରେଇବା ପାଇଁ ଆଉ ତାଠୁ ଦ୍ୱିଗୁଣ ବା ତାଠୁ ବହୁ ଗୁଣରେ ଅଧିକ ସମସ୍ୟାକୁ ଡାକି ଆଣିବା। କାରଣ ଯୁବ ସମାଜ ସବୁବେଳେ ଭାବନ୍ତି ଯେ ଗୋଟିଏ ସମସ୍ୟାକୁ ଆମେ ନିଶା ସେବନ କରିକିରି ସେ ସମସ୍ୟାଟା ଆମର ଦୂରେଇଯିବ ବା ଆମେ ତାକୁ ଭୁଲିଯିବୁ, ବିଲକୁଲ ସେୟା ନୁହଁ। ନିଶା ସେବନ କରିବା ଦ୍ୱାରା ହୁଏତ କିଛି ସମୟ ପାଇଁ ସେମାନେ ଟିକେ ଆନନ୍ଦ ପାଇପାରନ୍ତି, କିନ୍ତୁ ସେ ସମୟ ସରିଲେ ପୁଣି ଯୋଉ ଅବସ୍ଥାକୁ ସେଇ ଅବସ୍ଥା, ତାପରେ ସେମାନେ ପୁଣି ନିଶା ସେବନ କରିବେ, ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଆସିବ ଏବଂ ଅନ୍ୟାନ୍ୟ ସମସ୍ୟା ସବୁ ଆସିବ, ଯାହାକୁ ଚଳେଇବା ବହୁତ କଷ୍ଟକର ପାଠ ହେଇଯାଏ। ଆଉ କେତେ ଯୁବକ ଭାବନ୍ତି ନିଶା ସେବନ କରିବା ଗୋଟେ ରାଜକୀୟ ଶୈଳୀର ଅଂଶ ବିଶେଷ, ଏହା ବି ସେମିତି ନୁହଁ। ନିଶା ସେବନ କରିବା କେବେ ବି କୌଣସି ରାଜକୀୟ ଶୈଳୀର ଅଂଶ ବିଶେଷ ହୋଇନପାରେ। ପାଶ୍ଚାତ୍ୟ ପ୍ରଭାବ, ବିଭିନ୍ନ ପ୍ରକାର ସିନେମା, ଟିଭି ସିରିଏଲ ଇତ୍ୟାଦିରେ ଯୋଉ ସବୁ ଦେଖାଯାଉଛି ନିଶାଗ୍ରସ୍ତ ଯୁବକ ମାନେ ଯୁବତୀ ମାନେ ବା ସେ ସମ୍ପୃକ୍ତ ଚଳଚ୍ଚିତ୍ରର ନାୟକ ନାୟିକା ମାନେ ନିଶା ସେବନ କରି କିଛି ଗୋଟେ କାମ କରିବା, ସେ ସବୁ ଗୁଡାକ କୃତ୍ରିମ, ଆମେ ତାକୁ ମନରେ ଗ୍ରହଣ କରିବାକୁ ପଡିବ। ତାକୁ କେବେ ବାସ୍ତବ ବୋଲି ଭାବିକିରି ଆମେ ସେ ଦିଗରେ ଆମ ଜୀବନକୁ ନବାଟା ମୂର୍ଖାମି ହବ। ଯାହା କୁହାଯାଇଛି ଆମର ଅଗ୍ନି ପୁରାଣରେ ଗୋଟେ ଯେ ନରତ୍ୱଂ ଦୁର୍ଲଭ ଲୋକେ, ଏ ପୃଥିବୀରେ ସବୁଠୁ ଶ୍ରେଷ୍ଠ ହଉଛି ନର ଜନ୍ମ। କେତେ ହଜାର ବର୍ଷର ତପସ୍ୟା ଫଳରେ ନର ଜନ୍ମ ଆମକୁ ପ୍ରାପ୍ତ ହୋଇଛି, ମଣିଷ ଜନ୍ମ ପ୍ରାପ୍ତ ହୋଇଛି। ତେଣୁ ସେ ଜନ୍ମର ସାର୍ଥକତା ପାଇଁ ଆମେ ଭଲ ମନ୍ଦ ବିଚାର କରିବାର ଶକ୍ତି ସର୍ବୋପରି ଆମ ଭଗବାନ ଦେଇଛନ୍ତି। ବିବେକ ଯୁକ୍ତ ପ୍ରାଣୀ ମଣିଷଟି, ଆଉ କାହାର ବିବେକ ନାହିଁ, ପ୍ରଜ୍ଞାଯୁକ୍ତ ପ୍ରାଣୀ ମଣିଷଟିଏ। ତେଣୁ ଆମେ ବିଚାର କରିବାକୁ ପଡିବ, ଯାହା ଆମେ ଦେଖୁଛେ ରିଲ ଲାଇଫରେ ସେଟା ରିଏଲ ଲାଇଫରେ କେବେ ବି ପ୍ରତିଫଳିତ ହୋଇପାରିବ ନାହିଁ। ତେଣୁ ଏଇ ଗୋଟିଏ ଜିନିଷକୁ ଯୁବ ସମାଜ ବୁଝିବାର ଆବଶ୍ୟକତା ଅଛି। ସେମାନଙ୍କର ବୟସର ଉଦ୍ଦାମତା ଦୃଷ୍ଟିରୁ ବା ସେମାନଙ୍କର ମନର ଚପଳତା ଦୃଷ୍ଟିରୁ ସେମାନେ ଅନେକ ଜିନିଷକୁ ସତ ବୋଲି ଧରି ନିଅନ୍ତି, କିନ୍ତୁ ବାସ୍ତବରେ ତାହା ସତ ହୋଇନଥାଏ। ଏଇ ଜିନିଷକୁ ବୁଝିବାର ଆମର ଆବଶ୍ୟକତା ଅଛି। ଆଉ ଗୋଟେ ପ୍ରମୁଖ କାରଣ ସେମାନେ ନିଶାସକ୍ତ ହେବାର, ଯେ ସେମାନଙ୍କର ଯୋଉ ସଙ୍ଗ ଦୋଷ, ବର୍ତ୍ତମାନ ସେମାନେ ଯୋଉ ସଙ୍ଗ ଦୋଷରେ ପଡି ବିଭିନ୍ନ ପ୍ରକାର କୁକାର୍ଯ୍ୟରେ ଲିପ୍ତ ହୁଅନ୍ତି। କୁହାଯାଏ ମଣିଷର ମନ ଏମିତି ତିଆରି ହେଇଛି, ସୁସ୍ଥ ମାନସିକତାର ବ୍ୟକ୍ତି ଗୋଟେ ଅପରାଧ କରିପାରିବ ନାହିଁ। ଯଦି ସେ ନିଶାସକ୍ତ ହେଲା ତେବେ ଯାଇକି କିଛି ଅପରାଧ ଘଟାଉଛି ଅଧିକାଂଶ କ୍ଷେତ୍ରରେ। ତେଣୁ ସେ ସଙ୍ଗ ଦୋଷରୁ ମଧ୍ୟ ସେମାନଙ୍କୁ ଦୂରେଇବାକୁ ପଡିବ। ଦେଖାଯାଉଛି ଯେ ଯୁବ ସମାଜରେ ବିଫଳତାକୁ ନେଇକିରି ସେମାନେ ଅନେକ ସମୟରେ ନିଶାଗ୍ରସ୍ତ ହଉଛନ୍ତି। ଯେମିତି ଗୋଟେ ପରୀକ୍ଷାରେ ବିଫଳ ହେଲେ ବା ଇଣ୍ଟରଭ୍ୟୁରେ କୌଣସି ବିଫଳ ହେଲେ ତାହେଲେ ସେମାନେ ନିଶାକୁ ଆପଣାଉଛନ୍ତି। ସେମାନେ ଜାଣିବା ଉଚିତ ଯେ ହତାଶା ବିପର୍ଯ୍ୟୟ କଦାପି ଜୀବନର ଶେଷ କଥା ନୁହଁ। ଆଜି ହତାଶା ଆସିଛି ବା ବିପର୍ଯ୍ୟୟ ଆସିଛି ବା ବିଫଳତା ଆସିଛି, ସେଟା ଜୀବନର ଶେଷ କଥା ନୁହଁ। ତାପରେ ଅନେକ କଥା କରିକିରି ଆମେ ସେସବୁ ଦୂରେଇ ପାରିବା, କିନ୍ତୁ ନିଶା ସେବନ କରିକିରି ତାକୁ ଦୂରେଇବା ବା ଦୂରେଇ ଦେବା ବୋଲି ଭାବିବା ଏକ ବୋକାମିର ପରିଚୟ। ଏଇ କଥାଟିକୁ ସମସ୍ତେ ଆମେ ଧ୍ୟାନର ସହିତ ଜାଣିବାକୁ ପଡିବ। ତେଣୁ ନିଶାଗ୍ରସ୍ତ ଯୁବ ସମାଜ ସବୁବେଳେ ସମସ୍ତଙ୍କ ପାଇଁ ଏକ ବୋଝ ସଦୃଶ, ଆମେ ଏଇ କଥାକୁ ମନେ ରଖିବାକୁ ପଡିବ। ଏବଂ ଯୁବ ସମାଜ ନିଶାଗ୍ରସ୍ତ ହେବା ଦ୍ୱାରା ବିଭିନ୍ନ ପ୍ରକାର ସବୁ ସ୍ୱାସ୍ଥ୍ୟ ସମସ୍ୟା ମାନେ ଆସୁଛି ସେମାନଙ୍କର। କମ ବୟସରେ ସେମାନଙ୍କର ବିଭିନ୍ନ ପ୍ରକାର ହୃଦରୋଗ ହଉଛି, ହୃଦଘାତ ହଉଛି ଏବଂ ଅନ୍ୟାନ୍ୟ ହାର୍ଟ ପ୍ରୋବ୍ଲେମ ସବୁ ହଉଛି ସେମାନଙ୍କର। ସେମାନଙ୍କର ଯକୃତ ଜନିତ ସମସ୍ୟା ମଧ୍ୟ ହଉଛି, ଲିଭର ଡ୍ୟାମେଜ୍ ହଉଛି ଏବଂ କିଡନୀ ଡ୍ୟାମେଜ୍ ମଧ୍ୟ, ଅନେକଙ୍କର ରିନାଲ ଫେଲୋର ହଉଛି, ଯାହାକି ଏକ ଚିନ୍ତାର ବିଷୟ। ବର୍ତ୍ତମାନ ମେଡିକାଲ ସାଇନ୍ସ କହୁଛି ଯେ ଅଧିକାଂଶ ଯୁବବର୍ଗର ରୋଗୀମାନେ କିଡନୀ ଫେଲୋରରେ ପୀଡିତ ହଉଛନ୍ତି। ଏହାର ସିଧାସଳଖ କାରଣ ନିଶା ଯୋଗୁଁ ସେମାନଙ୍କର ବ୍ରେନ୍ ପ୍ରୋବ୍ଲେମ୍ସ ମଧ୍ୟ ହଉଛି। ସାଧାରଣ କଥାଟି ନିଦ୍ରାହୀନତା ବା ଯୋଉଟାକୁ ଆମେ ମେଡିକାଲ ଭାଷାରେ ଇନସୋମ୍ନିଆ ବୋଲି କହୁଛୁ, ବହୁତ ଯୁବକ ଗୋଷ୍ଠୀ ବର୍ତ୍ତମାନ ରାତିରେ ଶୋଇପାରୁନାହାନ୍ତି। ଏହାର ପ୍ରମୁଖ କାରଣ ନିଶା, ନିଶା ଖାଇଲେ ସେମାନେ ଶୋଉଛନ୍ତି, ନିଶା ନ ଖାଇଲେ ଶୋଇପାରୁନାହାନ୍ତି, ତେଣୁ ସେମାନେ ନିଶାଗ୍ରସ୍ତ ହଉଛନ୍ତି। ଇଏ ବି ଗୋଟେ ଚିନ୍ତାର ବିଷୟ, ଉଦ୍ବେଗର ବିଷୟ, ଏ କଥା ହବା କଥା ନୁହଁ। ଯୁବଶକ୍ତି କହିଲେ ଆମେ 15 ରୁ 30 ବର୍ଷ ବୟସର ପିଲାମାନଙ୍କୁ ବୁଝିଥାଉ। ଯୁବଶକ୍ତିକୁ ସବୁବେଳେ କିଛି ଗୋଟେ ସକାରାତ୍ମକ କଥା ବା ସକାରାତ୍ମକ ଚିନ୍ତାଧାରା ଭିତରେ ରଖିବାକୁ ପଡିବ, ଯେମିତି ସେମାନେ ନକାରାତ୍ମକ ଚିନ୍ତାଧାରା ସେମାନଙ୍କ ମନରୁ ଦୂରେଇବ ଏବଂ ସେମାନେ ସବୁବେଳେ ଚିନ୍ତା କରିବେ ଯେ ନିଶା ନୁହଁ ଜୀବନ ଦରକାର ଆମର। କାରଣ ବର୍ତ୍ତମାନ କୁହାଗଲାଣି ସ୍ଲୋଗାନ ନିଶା ନା ଜୀବନ, ତା ମାନେ ଆପଣ ଏ ଦିଟା ଭିତରୁ ଗୋଟେ ହିଁ କି ସବୁବେଳେ ରଖିପାରିବେ, ଆପଣେଇ ପାରିବେ। ଯଦି ନିଶା ଆପଣ ଖାଇବେ ଜୀବନ ଆପଣଙ୍କର ରହିବନି। ଯଦି ଜୀବନ ଧାରଣ କରିବାକୁ ଇଚ୍ଛା, ସୁସ୍ଥ ରହିବା ପାଇଁ ଇଚ୍ଛା, ସୁସ୍ଥ ସବଳ ରହିବା ପାଇଁ ଇଚ୍ଛା, ତାହେଲେ ନିଶାକୁ ଦୂରେଇବାକୁ ପଡିବ। ତେଣୁ
যুব সমাজকে এই দুটো গোটি বাছাই পড়ব। আমার যে অনেক প্রাজ্ঞ বিজ্ঞ বয়স্ক ব্যক্তি বিশেষ যে জীবন অনেক বসন্ত দেখি ষাঠি।

0: 70 ଲେଖେ ବସନ୍ତକୁ ଦେଖିଛନ୍ତି, ସେମାନଙ୍କର ଉପଦେଶ ଆମେ ନେବାକୁ ପଡିବ, ପରିବାରର ପରାମର୍ଶ ସବୁ, ବିଭିନ୍ନ କାଉନ୍ସିଲିଂ ସେଣ୍ଟର ବି ହେବା ଉଚିତ, ଯୋଉଥିରେ କି ଉତ୍ସୃଙ୍ଖଳ ଯୁବକମାନଙ୍କୁ ନିଶାର ଅପକାରିତା ବିଷୟରେ ଆମେ ବୁଝେଇ ପାରିବା। ଆଉ ଗୋଟେ କଥା, ସମ୍ପ୍ରତି ଭାରତ ପ୍ରଧାନମନ୍ତ୍ରୀ ଗୋଟେ ଆହ୍ୱାନ ଦେଇଛନ୍ତି ଯେ ଆମେ ନିଯୁକ୍ତି ଦାତା ହେବା, ଚାକିରି ପଛରେ ଆମେ ଗୋଡେଇବାନି, ଆମେ ଏକ ବିକଶିତ ଭାରତ ଗଠନ କରିବା, ସମୃଦ୍ଧ ଭାରତ ଗଠନ କରିବା। ତାଙ୍କର ଏଇ ଯୋଉ ସ୍ୱପ୍ନ ସାକାର ହବ କେମିତି, ଯୁବଶକ୍ତିକୁ ନେଇକିରି ସାକାର ହବ, ଯୁବଶକ୍ତି ଏଟାକୁ କେମିତି ସାକାର କରିବେ, ସେମାନଙ୍କର ସକାରାତ୍ମକ ମନୋଭାବଟିଏ ରହିବା ଦରକାର। ତେଣୁ କୌଣସି ଗୋଟେ ପରୀକ୍ଷାରେ, କୌଣସି ଗୋଟେ ଇଣ୍ଟରଭ୍ୟୁରେ ସେମାନେ ଯଦି ବିଫଳ ହେଇଗଲେ, ବା ବିଶେଷ କରି ଗୋଟେ ଚାକିରି ପଛରେ ଗୋଡେଇଲେ, 5-7 ବର୍ଷ ଚାକିରିଟେ ପାଇଲେନି, ସେମାନଙ୍କ ଭିତରୁ ହତାଶ ଆସିଯାଉଛି, ବିପର୍ଯ୍ୟୟ ବୋଧ ଆସିଯାଉଛି, ବିଲକୁଲ ହବା କଥା ନୁହଁ। କାରଣ ଚାକିରି ହିଁ ଜୀବନର ସର୍ବସ୍ୱ ନୁହଁ, ସେମାନେ ନିଜର କିଛି ଗୋଟେ ଶିଳ୍ପ, ନିଜର କିଛି ଗୋଟେ ଯାହାକୁ ଆମେ କହିବା ଆତ୍ମନିର୍ଭରଶୀଳତା ହେବା ପାଇଁ ଅନେକ ବାଟ ରହିଛି, ଅନେକ କଥା ରହିଛି। ସେମାନେ ଯଦି ନିଜର ଗୋଟେ ଛୋଟିଆ ଶିଳ୍ପଟିଏ କରିପାରିବେ, ବା କାରଖାନାଟିଏ କରିପାରିବେ, ବା କିଛି ନେଇକିରି ସରକାରଙ୍କଠୁ, ବ୍ୟାଙ୍କରୁ ବିଭିନ୍ନ ପ୍ରକାର ଋଣ ବ୍ୟବସ୍ଥା ସବୁ ଅଛି, ସରକାର ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି, କରିପାରିବେ, ତାହେଲେ ସେମାନେ ନିଯୁକ୍ତି ଦାତା ହୋଇପାରିବେ। ସେମାନେ ଚାକିରି ପଛରେ ଗୋଡେଇବା ଦରକାର ନାହିଁ, ସେମାନେ ଅନ୍ୟମାନଙ୍କୁ ଚାକିରି ଦେବେ, ଏ କଥାଟି ମଧ୍ୟ ମନେ ରଖିବାକୁ ପଡିବ। ତେଣୁ ଚାକିରି କରନ୍ତୁ ବା ନିଯୁକ୍ତି ଦାତା ହୁଅନ୍ତୁ, ସବୁବେଳେ ଜୀବନ ସୁନ୍ଦର, ଜୀବନ ସତ୍ୟ ଶିବ ସୁନ୍ଦର ଜୀବନ ତାକୁ ଉପଭୋଗ କରିବାକୁ ପଡିବ। ଏବଂ ପ୍ରଧାନମନ୍ତ୍ରୀଙ୍କର ଯୋଉ ସ୍ୱପ୍ନ ଅଛି ତାକୁ ଆମେ ଯଦି ସାକାର କରିବା, ତାହେଲେ ଆମର ଚିନ୍ତାଧାରାରେ ପରିବର୍ତ୍ତନ ଆସିବାକୁ ପଡିବ। ବିଶେଷ କରି ଯୁବ ଶକ୍ତି, ଯୁବଗୋଷ୍ଠୀ, ଗୋଟିଏ କଥା ମନେ ରଖିବାକୁ ପଡିବ ଯେ ହତାଶା ଆସିଲେ ମଧ୍ୟ ଜୀବନ ସୁନ୍ଦର, ସବୁ ସମସ୍ୟା ଭିତରେ ବି ଆକାଶ ଏବେ ବି ସୁନୀଳ, ଘାସ ଏବେ ମଧ୍ୟ ସବୁଜ, ଏମିତି ବାର୍ତ୍ତାଟିଏ ସେମାନଙ୍କ ମନରେ ଆମେ ଭର୍ତ୍ତି କରିବାକୁ ପଡିବ। ତାହେଲେ ଯୁବ ସମାଜ ଯୋଉ ନିଶାଗ୍ରସ୍ତ ହଉଛନ୍ତି ଏବଂ ଛୋଟିଆ ଛୋଟିଆ କଥାରେ ନିଶା ସେବନ କରି ସେମାନେ ଭାବୁଛନ୍ତି ସମସ୍ୟାର ସମାଧାନ ହେଇଯିବ, ବିଲକୁଲ ସେ ଧାରଣା ସେମାନଙ୍କର ରହିବନି। ଏବଂ ନିଶାସକ୍ତ ହେଇକିରି ସମସ୍ୟା ସମାଧାନ ତ କେବେ ବି ହବ ନାହିଁ, ବରଂ ସମସ୍ୟା ବହୁ ଗୁଣିତ ହେଇକିରି ଆସିବ, ଯୋଉଟାକୁ ମୁକାବିଲା କରିବା ତାଙ୍କ ପକ୍ଷରେ, ତାଙ୍କର ପରିବାର ପକ୍ଷରେ, ସମାଜ ପକ୍ଷରେ, ରାଷ୍ଟ୍ର ପକ୍ଷରେ, ସମସ୍ତଙ୍କ ପକ୍ଷରେ କାଠିକର ପାଠ ହେଇଯିବ। ତେଣୁ ଆଜିର ବାର୍ତ୍ତା ହଉ ଯେ ନିଶାମୁକ୍ତ ଯୁବ ସମାଜ ଆଜିର ଆବଶ୍ୟକତା, ଏବଂ ସେଇଥିପାଇଁ ସ୍ୱଜନଙ୍କ ଠାରୁ ଆରମ୍ଭ କରି ସମାଜ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କର ଗୋଟିଏ ଗୋଟିଏ ଦାୟିତ୍ୱବୋଧ ରହିଛି, ଆମେ ତାକୁ ସୁଚାରୁ ରୂପେ ସେ ଦାୟିତ୍ୱବୋଧକୁ କେମିତି ସମ୍ପାଦନ କରିବା, ସେଥିପାଇଁ ଅନେକ ମାଟ ରହିଛି। ଆମର ଯୋଉ କଥା ରହିଛି ସବୁ ଯୋଗ, ପ୍ରାଣାୟାମ, ଜୀବନଶୈଳୀରେ ପରିବର୍ତ୍ତନ, ବର୍ତ୍ତମାନ ଜୀବନଶୈଳୀରେ ପରିବର୍ତ୍ତନଟା ନିହାତି ଆବଶ୍ୟକ। ଆମେ ଯୋଉ ଗୋଟେ ଛୁଅ ମୁହଁରେ ପତ୍ର ଭଳିଆ ବା ଗୋଟେ ଗଡ୍ଡାଳିକା ପ୍ରଭାବରେ ସମସ୍ତେ ଚାଲିଛନ୍ତି, ଟିକେ ସେ ଭିତରୁ ଡେଭିଏସନ୍ ଦରକାର, ଟିକେ ତା ଭିତରୁ ଅଲଗା ହେବା ଦରକାର। ଆମେ ଚିନ୍ତା କରିବା ଦରକାର ଯେ ଆମେ ଯାହା କରୁଛୁ ତାହା ଠିକ ତ, ନା ଅନ୍ୟର କଥାରେ ପଡିକିରି ପ୍ରଭାବିତ ହେଇକି ଆମେ ସେ ବାଟରେ ଯାଉ। ଏଇ ଚିନ୍ତାଟା ଯଦି ଆମେ କରିବା, ତାହେଲେ ଆମର ଯୁବଶକ୍ତି ଅନେକ କିଛି ଏଥିରୁ ଶିକ୍ଷା ଲାଭ କରିପାରିବେ ଏବଂ ନିଶାମୁକ୍ତ ସମାଜ ଗଠନରେ ସେମାନେ ଏକ ପ୍ରମୁଖ ଅଂଶୀଦାର ବି ହୋଇପାରିବେ।
1: ଶୁଣୁଥିଲେ ଆଲୋଚନା ନିଶାମୁକ୍ତ ଯୁବ ସମାଜ, ଏ ସମ୍ପର୍କରେ ଆଲୋଚନା କରୁଥିଲେ ସ୍ତମ୍ଭକାର ନୀଳକଣ୍ଠ ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରି ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପୁରସ୍କୃତ ହେଲେ ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଶୁଭାରମ୍ଭ କଲା ଦୁଇଟି ଯୋଜନା ଏବଂ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆସନ୍ତା 24 ଘଣ୍ଟା ପାଇଁ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଯୋଗ ଦେଇଥିଲେ। ଏହି ପର୍ଯ୍ୟାୟରେ ପାଇଥିବା 66 ଜଣଙ୍କ ମଧ୍ୟରେ 2 ଜଣ ପଦ୍ମବିଭୂଷଣ, 6 ଜଣ ପଦ୍ମଭୂଷଣ ଏବଂ 58 ଜଣ ପଦ୍ମଶ୍ରୀ ବିଜେତା ଅନ୍ତର୍ଭୁକ୍ତ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ, ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ରମ, ଡକ୍ଟର ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହୋଇଛନ୍ତି। ଆକାଶବାଣୀକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ ମିଶ୍ର କହିଛନ୍ତି,
1: एजुकेशन के और आधुनिकता के कारण हमारे परंपरा नष्ट नहीं होना चाहिए। साक्षर और निरक्षर के निर्विशेष में ये सब जो जिंदा है उसको बचा के रखना हमारा धर्म होना चाहिए। हम तो आदिवासी और जो पिछड़े वर्ग के लोगों के साहित्य और जो अलिखित कला है जिसको कि इंस्टीट्यूशन में या अनुष्ठान में उसका मान्यता अभी तक नहीं मिला है, उसी को बस हमने 40 साल तक काम किया और उसी को स्कूल एजुकेशन में भी डाला जो आदिवासियों का।

0: ଅଧ୍ୟକ୍ଷ ପଦରୁ ପ୍ରଦୀପ କୁମାର ଜେନା ଇସ୍ତଫା ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି। ତାଙ୍କର ଇସ୍ତଫା ପତ୍ର ଶକ୍ତି ବିଭାଗ ପକ୍ଷରୁ ଗୃହୀତ ହୋଇଥିବା ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶର ସାର୍ବଜନୀନ ପ୍ରସାରଣ ସେବା ଯୋଗାଇ ଆସୁଥିବା ଆକାଶବାଣୀ ଚଳିତ ବର୍ଷ 90 ବର୍ଷ ପୂର୍ତ୍ତି ପାଳନ କରୁଛି। 1936 ମସିହାରେ ଆକାଶବାଣୀ ଅଲ୍ ଇଣ୍ଡିଆ ରେଡିଓ କାର୍ଯ୍ୟ ଆରମ୍ଭ କରିଥିଲା। ପୂର୍ତ୍ତି ପାଳନ ଅବସରରେ ଆସନ୍ତାକାଲି ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଇଛି। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରୁ 7:00 ଏହି ପଦଯାତ୍ରା ବାହାରି ଆକାଶବାଣୀ କଟକ କେନ୍ଦ୍ର ପର୍ଯ୍ୟନ୍ତ ଆସିବ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ନିକଟରେ 353 ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଏକ ଯାତ୍ରୀବାହୀ ବସ୍ ବାଇକ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତଦେହକୁ ରାସ୍ତାରେ ରଖି ଅବରୋଧ କରିଥିଲେ। ତେବେ ଦାବି ନେଇ ପ୍ରତିଶ୍ରୁତି ମିଳିବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା। ଗଞ୍ଜାମ ଜିଲ୍ଲା ପୁଲିସ ଜିଲ୍ଲାରେ ଗତ 18 ତାରିଖରୁ ଆସନ୍ତା ଅଗଷ୍ଟ 15 ତାରିଖ ପର୍ଯ୍ୟନ୍ତ ପୁଲିସ ଆଇନ ଧାରା 30 ଲାଗୁ କରାଯାଇଛି। ଏଣିକି ସଭା ଶୋଭାଯାତ୍ରା ଏବଂ ସମାବେଶ ଆଦି ଆୟୋଜନ ପାଇଁ ପୁଲିସ ଜିଲ୍ଲାର ସମ୍ପୃକ୍ତ ଥାନାରୁ ଅନୁମତି ନେବାକୁ ପଡ଼ିବ। ଅତିକମ୍ରେ ଆୟୋଜନର 72 ଘଣ୍ଟା ପୂର୍ବରୁ ସମ୍ପୃକ୍ତ ଥାନା ଅଧିକାରୀଙ୍କ ପାଖରେ ଆବେଦନପତ୍ର ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ସମ୍ବଲପୁର ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ 21 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। କୋରାପୁଟ ଜିଲ୍ଲାରେ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ପୂର୍ବାହ୍ନ 11:00 ସମସ୍ତ ବଜାର ଏବଂ ବ୍ୟବସାୟୀ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଛି। ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ୁଛି। ଆବଶ୍ୟକ ନଥିଲେ ଦିନବେଳା ଘରୁ ବାହାରକୁ ନ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପୁରସ୍କୃତ କଲେ ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଶୁଭାରମ୍ଭ ହେଲା 2 ଯୋଜନା ଏବଂ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆସନ୍ତା 24 ଘଣ୍ଟା ପାଇଁ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ସମ୍ବାଦ ଶେଷ ହେଲା।
1: କହି କହି ଥକି ଗଲେଣି, କଣ ହେଲା? ନୂଆ କିଟ୍ ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ୍‌କୁ କୁହ, ନ ଶୁଣିବେ ତ ମ୍ୟାନେଜରକୁ।
2: କରେକ୍ଟ,
1: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନା ମଞ୍ଜୁର। ଯିବା ନିଆ ଆସିଗଲା ନା କିଟ୍ ବ୍ୟାଗ୍?
3: RBI କହେ
4: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଅମ୍ବୁଡସମ୍ୟାନ।
5: ବଡ଼ ବୋହୁ, ଏଇଟା ତୁମ ନାଁରେ।
6: ଏତେ ଜଲ୍ଦି କଣ ପାଇଁ?
5: ଆରେ ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
6: କିନ୍ତୁ ଜେଜେ ମା, ତୁମ ନାଁରେ
7: ସବୁ କିଛି, ମୋ ବ୍ୟାଙ୍କ, ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
5: ଶୁଭ ଶୁଭ କୁହ କଣ?
3: RBI କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
8: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
9: ଆଜିର ପ୍ରସଙ୍ଗ, ଥାଇରଏଡ୍ ଏବଂ ପୁଷ୍ଟିସାର, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ପରିସଂଖ୍ୟାନ ଅନୁଯାୟୀ ବିଶ୍ୱବ୍ୟାପୀ ବହୁ କୋଟି ଲୋକ ଥାଇରଏଡ୍ ଜନିତ ସମସ୍ୟାରେ ପୀଡ଼ିତ, କିନ୍ତୁ ସବୁଠାରୁ ବିସ୍ମୟକର କଥା ହେଉଛି ସେମାନଙ୍କ ମଧ୍ୟରୁ ପ୍ରାୟ 50% ଲୋକ ଏହି ରୋଗ ସମ୍ପର୍କରେ ଅଜ୍ଞ। ସେମାନେ ଜାଣିନାହାନ୍ତି ଯେ ସେମାନଙ୍କଠାରେ ଏହି ରୋଗ ରହିଛି ବୋଲି। ପୁରୁଷଙ୍କ ତୁଳନାରେ ମହିଳା ରୋଗୀଙ୍କ ସଂଖ୍ୟା ପ୍ରାୟ 5-8% ଅଧିକ। ଆମ ଦେଶରେ ମଧ୍ୟ ପ୍ରତି 10 ଜଣରେ ଜଣେ ଥାଇରଏଡ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଥାଇରଏଡ୍ ଦିବସ ପାଳନ କରାଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ନିର୍ଣ୍ଣୟ ଏବଂ ଏହାର ନିରାକରଣ ଦିଗରେ ପ୍ରୋତ୍ସାହନ ପ୍ରଦାନ କରିବା ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ରହିଛି ଥାଇରଏଡ୍ ଏବଂ ପୁଷ୍ଟିସାର।

ଆନ୍ତର୍ଜାତିକ ଥାଇରଏଡ୍ ସଂଘ ପକ୍ଷରୁ ଏହି ପ୍ରସଙ୍ଗ ଘୋଷଣା କରାଯାଇଛି। ଦୈନନ୍ଦିନ ଜୀବନରେ ଆୟୋଡିନ୍, ସିଲିନିୟମ୍ ଏବଂ ଜିଙ୍କ୍ ଭଳି ପୁଷ୍ଟିସାର ଜନିତ ଖାଦ୍ୟ ଏବଂ ସୁସ୍ଥ ମେଟାବଲିଜିମ୍ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଉପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। ଥାଇରଏଡ୍ ହେଉଛି ଏକ ପ୍ରଜାପ୍ରତି ଆକୃତି ଗ୍ରନ୍ଥି ଯାହା ବେକ ତଳେ ଅବସ୍ଥିତ। ସମଗ୍ର ଶରୀରର ଶକ୍ତି ନିୟନ୍ତ୍ରଣ କେନ୍ଦ୍ର ଭାବରେ ଏହା କାର୍ଯ୍ୟ କରିଥାଏ। ମେଦ ବହୁଳତା, ହୃଦସ୍ପନ୍ଦନ ଏବଂ ଶରୀର ତାପମାତ୍ରାକୁ ମୁଖ୍ୟତଃ ଏହି ଗ୍ରନ୍ଥି ନିୟନ୍ତ୍ରଣ କରିଥାଏ। ରୋଗର ଲକ୍ଷଣଗୁଡ଼ିକ ମଧ୍ୟରେ ଓଜନ ବୃଦ୍ଧି କିମ୍ବା ହ୍ରାସ, ବେକରେ ଫୁଲା, ଥଣ୍ଡା କିମ୍ବା ଗଣ୍ଠି ପ୍ରତି ସମ୍ବେଦନଶୀଳତା, ବାରମ୍ବାର ମନୋଭାବ ପରିବର୍ତ୍ତନ, ଚିନ୍ତା, ଅବସାଦ, ଅନିୟମିତ ଋତୁଚକ୍ର, କେଶ ଝଡ଼ିବା, ନିରନ୍ତର ଥକାପଣ ଆଦି ଅନ୍ତର୍ଭୁକ୍ତ। ଏହି ରୋଗକୁ ପ୍ରାୟ ବଂଶାନୁକ୍ରମିକ ଭାବେ ଗ୍ରହଣ କରାଯାଇଥାଏ। ତଥାପି ଅନିୟମିତ ଜୀବନଚର୍ଯ୍ୟା ଏହି ରୋଗର ଅନ୍ୟ ଏକ କାରଣ ହୋଇଥାଏ। ଶରୀରରେ ଆୟୋଡିନ୍ର ଅସନ୍ତୁଳନ ଥାଇରଏଡ୍ ଗ୍ରନ୍ଥି ଉପରେ କୁପ୍ରଭାବ ପକାଇଥାଏ। ପ୍ରଭାବିତ ଥାଇରଏଡ୍ ଗ୍ରନ୍ଥି ଦ୍ୱାରା ମଣିଷର ଶକ୍ତିସ୍ତର ହ୍ରାସ ପାଇବା ସହ କାର୍ଯ୍ୟଦକ୍ଷତା ମଧ୍ୟ ନିମ୍ନଗାମୀ ହୋଇଥାଏ। ଭାରତର ପ୍ରାୟ 42 ନିୟୁତ ଲୋକ ଏହି ରୋଗ ସହ ଜୀବନ ଅତିବାହିତ କରୁଛନ୍ତି। ତେଣୁ ରୋଗ ସମ୍ପର୍କରେ ଆନୁପାତିକ ଗବେଷଣା ଏବଂ ଜନସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହାର ନିରାକରଣ ଲକ୍ଷ୍ୟ ନେଇ ସମୟାନୁକ୍ରମେ ପରୀକ୍ଷା ନିରୀକ୍ଷାର ବ୍ୟବସ୍ଥା କରାଯାଉଛି। ଗର୍ଭାବସ୍ଥାରେ ରୋଗ ନିରୂପଣ ଉପରେ ପ୍ରାଥମିକତା ପ୍ରଦାନ କରାଯାଉଛି। ଯଦିଓ ଏହା କୌଣସି ଜୀବାଣୁ ବା ଭୂତାଣୁଜନିତ ରୋଗ ନୁହେଁ, ତଥାପି ଏହାର ଶରୀର ଉପରେ ଅଧିକ ପ୍ରଭାବ ଅନୁଭୂତ ହୋଇଥାଏ। ଶରୀରରେ ହରମୋନ୍ ଉତ୍ପାଦନ ହ୍ରାସ ଯୋଗୁଁ ବିଭିନ୍ନ ଆନୁଷଙ୍ଗିକ ରୋଗର ଏହା କାରଣ ହୋଇଥାଏ। ସମୟୋପଯୋଗୀ ଚିକିତ୍ସା କରା ନଗଲେ ମଣିଷ ଜୀବନରେ ଏହା କୁପ୍ରଭାବ ପକାଇଥାଏ। ସମାଜରେ ଯଦିଓ ମଧୁମେହ ଓ ମେଦ ବହୁଳତା ପରି ରୋଗଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେଉଛି, ତଥାପି ଥାଇରଏଡ୍ ରୋଗର ବ୍ୟାପକ ପ୍ରଚାର ସତ୍ତ୍ୱେ ଏହାର ନିରାକରଣ ଦିଗରେ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ, ଫଳରେ ଏହା ଧୀରେ ଧୀରେ ଶରୀର ଉପରେ ନକାରାତ୍ମକ ପ୍ରଭାବ ବିସ୍ତାର କରିଥାଏ। ରୋଗ ଚିହ୍ନଟ, ନିୟନ୍ତ୍ରଣ ଏବଂ ନିରାକରଣ ପାଇଁ ଗବେଷଣା ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଶିଳ୍ପ ଉଦ୍ୟୋଗ ମଧ୍ୟରେ ସମନ୍ୱୟକୁ ସରକାର ନିରନ୍ତର ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ଜାତୀୟ ଗବେଷଣା ପ୍ରତିଷ୍ଠାନ ଏବଂ ଘରୋଇ ଓ ସମାଜସେବା କ୍ଷେତ୍ରରେ ଅଂଶୀଦାରଙ୍କ ସମ୍ମିଳିତ ଉଦ୍ୟମ ମାଧ୍ୟମରେ ଦେଶରେ ଗବେଷଣା ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଗବେଷଣା, ବିକାଶ ଏବଂ ନବସୃଜନ ରୂପରେଖ ପ୍ରସ୍ତୁତି ନେଇ ସରକାର ପ୍ରାୟ 1,00,000 କୋଟି ଟଙ୍କା ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଓଡ଼ିଶାରେ ମଧ୍ୟ ଥାଇରଏଡ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଏକ ଆକଳନରୁ ଜଣାପଡ଼ିଛି। ମହିଳାଙ୍କ କ୍ଷେତ୍ରରେ ଏହା 1.2%ରୁ ବୃଦ୍ଧି ପାଇ ପାଖାପାଖି 2.8%ରେ ପହଞ୍ଚିଥିବା ଜଣାପଡ଼ିଛି। ପୂର୍ବରୁ ଗ୍ରାମାଞ୍ଚଳରେ ଥାଇରଏଡ୍ ଭଳି ସମସ୍ୟା ଏତେ ଦେଖିବାକୁ ମିଳୁନଥିଲା। ଏହାର କାରଣ ପାରମ୍ପରିକ ଦିନଚର୍ଯ୍ୟା ବୋଲି ଗବେଷଣାରୁ ଜଣାପଡ଼ିଛି। ତେବେ ବର୍ତ୍ତମାନର ପରିବର୍ତ୍ତିତ ଜୀବନଚର୍ଯ୍ୟା ଏହି ରୋଗର ପ୍ରମୁଖ କାରଣ ଭାବେ ଦେଖାଦେଇଛି। ରୋଗ ନିରାକରଣ ପାଇଁ ନିୟମିତ ରକ୍ତ ପରୀକ୍ଷା, ଡାକ୍ତରୀ ପରାମର୍ଶ, ସମୟୋପଯୋଗୀ ଔଷଧ ସେବନ, ଆୟୋଡିନ୍ଯୁକ୍ତ ଲୁଣର ସଠିକ୍ ପରିମାଣରେ ବ୍ୟବହାର ଏବଂ ଯୋଗ, ପ୍ରାଣାୟାମ ତଥା ନିୟମିତ ବ୍ୟାୟାମ ଓ ସୁଷମ ଖାଦ୍ୟ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ପରିଶେଷରେ ଏତିକି କୁହାଯାଇପାରେ, ଆଜିର ଦିବସ ଆମକୁ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ପାଇଁ ସଚେତନ କରାଉଛି। ଆସନ୍ତୁ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କ ସହ ମିଳିତ ଭାବେ ଏକ ସୁସ୍ଥ ସମାଜ ଗଠନ ଦିଗରେ ବ୍ରତୀ ହେବା।

ମଧୁସୂଦନ ବିରୁଆ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଅଙ୍କୁରା ବାଗେ, ସୁକୁରାମ ସିଂକୁ, ତୁରି ବିରୁଆ, ସର୍ବେଶ୍ୱର ବିରୁଆ, ପୂର୍ଣ୍ଣଚନ୍ଦ୍ର ବିରୁଆ, ଲକ୍ଷ୍ମୀ ବାଗେ, କୁମୁଦିନୀ ବିରୁଆ ଏବଂ ତୁରି ବାଗେ। ଗ୍ରୀଷ୍ମକାଳରେ ସମସ୍ତ ଜୀବଜନ୍ତୁ ଉଦ୍ଭିଦ ଚାତକ ପକ୍ଷୀ ପରି ଆକାଶକୁ ଅନାଇ ରହିଥାନ୍ତି। ବର୍ଷାର ଆଗମନରେ ବର୍ଷା ପାଣି ପାଇ ସମସ୍ତ ଜୀବଜନ୍ତୁ ଖୁସି ହୋଇଥାନ୍ତି। ଚାଷୀଟିର ଖୁସି ମଧ୍ୟ ନ କହିଲେ ନ ସରେ। ଗୀତଟି ଏହି ମର୍ମର।

ଶୁଣିଲେ ଆଦିବାସୀ ସଂଗୀତ କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ఆకాశవాణి. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି ପ୍ରଥମ ପର୍ଯ୍ୟାୟରେ 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି. ଜନଜାତି ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ରଙ୍କୁ ମିଳିଲା ପଦ୍ମଶ୍ରୀ. ନିଟ୍ ସ୍ନାତକ 2026 ପୁନଃ ପରୀକ୍ଷାକୁ ସଫଳତାର ସହ ସମ୍ପନ୍ନ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ ଲୋଡ଼ିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ. ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଅବସାନ ଲାଗି ଏକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବା ଦିଗରେ ଅଗ୍ରଗତି ପରିଲକ୍ଷିତ. ମହାରାଷ୍ଟ୍ରରେ 1500 ଫୁଟ ତଳକୁ ଏକ ଗାଡ଼ି ଖସିପଡ଼ିବା ଫଳରେ 8 ଜଣଙ୍କର ମୃତ୍ୟୁ. ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି. ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଶ୍ରୀମତୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି. ପ୍ରଥମ ପର୍ଯ୍ୟାୟରେ ଆଜି ରାଷ୍ଟ୍ରପତି 2 ପଦ୍ମ ବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି. ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଧର୍ମେନ୍ଦ୍ର ସିଂ ଦେଓଲଙ୍କୁ କଳା ଜଗତରେ ନିଜର ଅତୁଳନୀୟ ଅବଦାନ ଲାଗି ମରଣୋତ୍ତର ଭାବେ ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି. ଧର୍ମେନ୍ଦ୍ରଙ୍କର ପତ୍ନୀ ତଥା ଲୋକସଭା ସାଂସଦ ହେମା ମାଳିନୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି. ସେହିଭଳି ବିଶିଷ୍ଟ ଭାଓଲିନ୍ ବାଦକ ଡକ୍ଟର ଏନ୍ ରାଜମ୍ଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇଛି. ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋସିଆରୀଙ୍କୁ ସାମାଜିକ ସେବା କ୍ଷେତ୍ରରେ ନିଜର ଉତ୍କର୍ଷ ଲାଗି ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି. ଏହାଛଡ଼ା କଳାକ୍ଷେତ୍ର ଲାଗି ସତାବଧାନୀ ଡକ୍ଟର ଆର୍ ଗଣେଶ ଏବଂ ବିଶିଷ୍ଟ ଶିଳ୍ପପତ୍ରୀ ଉଦୟ ସୁରେଶ କୁମାର କୋଟାକୁ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରେ ଉତ୍ସର୍ଗୀକୃତ ଅବଦାନ ଲାଗି ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି. ସେହିଭଳି ଭେଷଜ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଗି ଡକ୍ଟର କାଲିପଟ୍ଟି ରାମସ୍ୱାମୀ ପଲାଇସ୍ୱାମୀଙ୍କୁ

ମଧ୍ୟ ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି। ଆଜି ଏହି ସ୍ୱତନ୍ତ୍ର ଉତ୍ସବରେ ଯେଉଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଛି, ସେମାନଙ୍କ ମଧ୍ୟରେ ଜନଜାତି ସଂସ୍କୃତିର ସଂରକ୍ଷଣ ଦିଗରେ ନିଜର ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ର, ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ହରମନପ୍ରୀତ କୌର ଭୁଲେର, କଳାକ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଟାଗାରାମ ଭିଲ, ରତିଲାଲ ମୋହନଲାଲ ବୋରିସାଗର, ସ୍ୱାମୀ ବ୍ରହ୍ମଦେବ ଏବଂ କୁମାର ବୋଷ ପ୍ରମୁଖ ଅନ୍ତର୍ଭୁକ୍ତ। ଏହି ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ସମେତ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଏତଦ୍ବ୍ୟତୀତ ଚରଣ ହେମ୍ବ୍ରମ, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ମଧ୍ୟ ଚଳିତ ବର୍ଷ ଓଡ଼ିଶାରୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ମାସ 21 ତାରିଖ ଦିନ ଦେଶବ୍ୟାପୀ ପୁନଃ ଅନୁଷ୍ଠିତ ହେବାକୁ ଥିବା ନିଟ୍ ସ୍ନାତକ 2026 ପରୀକ୍ଷାକୁ ସୁରୁଖୁରୁରେ ତଥା ସଫଳତାର ସହ ସମ୍ପନ୍ନ କରିବା ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡ଼ିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସୁରକ୍ଷିତ ପାନୀୟ ଜଳ, ପଙ୍ଖା, କୁଲର, ଉପଯୁକ୍ତ ପ୍ରତୀକ୍ଷାସ୍ଥଳୀ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ପରୀକ୍ଷାର୍ଥୀମାନଙ୍କ ଲାଗି ଗମନାଗମନ ସୁବିଧା ସମେତ ଅନ୍ୟ ଅତ୍ୟାବଶ୍ୟକ ସୁବିଧା ସବୁ ସୁନିଶ୍ଚିତ କରିବା ଲାଗି ସେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଓ ତଥା ପ୍ରଶାସକମାନଙ୍କୁ ପତ୍ର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି। ପରୀକ୍ଷାର୍ଥୀଙ୍କର ସୁବିଧା ଏବଂ କଲ୍ୟାଣ ଉପରେ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି ନୂଆଦିଲ୍ଲୀଠାରେ ଦେଶରେ ଏବୋଲା ଭାଇରସ୍ ରୋଗର ନିରାକରଣ, ନିରୀକ୍ଷଣ ଓ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ନଡ୍ଡା ଦେଶର ବିଭିନ୍ନ ବିମାନ ବନ୍ଦର, ବନ୍ଦର ଏବଂ ସୀମାବର୍ତ୍ତୀ ଅଞ୍ଚଳ ସମେତ ବିଭିନ୍ନ ପ୍ରମୁଖ ସ୍ଥାନରେ ଏହି ରୋଗର ଚିହ୍ନଟ ପ୍ରକ୍ରିୟା ବ୍ୟବସ୍ଥା ସ୍ଥାପନ କରିବା ଲାଗି ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଉପଯୁକ୍ତ ଚିହ୍ନଟ, ପରୀକ୍ଷା ଏବଂ ନିରୀକ୍ଷଣ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଅବସାନ ଲାଗି ଆଲୋଚନା ଜାରି ରହିଛି ବୋଲି ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାକେଇ କହିଛନ୍ତି। ସେ କହିଛନ୍ତି ଆଣବିକ ଶକ୍ତି ପ୍ରସଙ୍ଗ ଉପରେ ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇନାହିଁ। ପୂର୍ବରୁ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଥିଲେ ତେହେରାନ ଓ ୱାଶିଂଟନ୍ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବା ପଥରେ ଅଗ୍ରଗତି ପରିଲକ୍ଷିତ ହୋଇଛି। ତେବେ ଏହି କ୍ଷେତ୍ରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୂଟନୀତି ଉପରେ ପ୍ରାଧାନ୍ୟ ଦେଉଥିବା ସମ୍ପର୍କରେ ଶ୍ରୀ ରୁବିଓ ସୂଚନା ଦେଇଥିଲେ। ସମଗ୍ର ବିଶ୍ୱର ତୈଳ ଯୋଗାଣର ପ୍ରାୟ 20% ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ସମ୍ପନ୍ନ ହୋଇଥାଏ। ତେବେ ଇରାନ ଉପରେ ଆମେରିକା ଓ ଇସ୍ରାଏଲ୍ ପକ୍ଷରୁ ମିଳିତ ଆକ୍ରମଣ ପରେ ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ତେଣୁ ପଶ୍ଚିମ ଏସିଆରେ ଦେଖାଦେଇଥିବା ବିବାଦକୁ ତୁରନ୍ତ ଶେଷ କରିବା ଲାଗି ବିଶ୍ୱବ୍ୟାପୀ ମିଳିତ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ରୁବିଓ କହିଛନ୍ତି। ସେ କହିଛନ୍ତି ଏହି ପରିପ୍ରେକ୍ଷୀରେ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଲାଗି ୱାଶିଂଟନ୍ ଓ ତେହେରାନ ମଧ୍ୟରେ ଉଲ୍ଲେଖନୀୟ ପ୍ରଗତି ପରିଲକ୍ଷିତ ହୋଇଛି। ତୈଳ ଏବଂ ସୁନା ଭଳି ଆମଦାନୀ ହେଉଥିବା ଉତ୍ପାଦଗୁଡ଼ିକର ବ୍ୟବହାର ହ୍ରାସ କରାଯାଇପାରିଲେ ଦେଶର ଅର୍ଥନୀତି ଏବଂ ବୈଦେଶିକ ମୁଦ୍ରା ବିନିମୟ ପାଣ୍ଠି ସଶକ୍ତ ହୋଇପାରିବ ବୋଲି ଶକ୍ତିମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି। ଆଜି ହରିୟାଣାର ଜିନ୍ଦ ଜିଲ୍ଲା ଅନ୍ତର୍ଗତ ବିବିପୁର ଗ୍ରାମର ସୁନୀଲ ଜାଗଲାନଙ୍କ ପରିବାରବର୍ଗଙ୍କୁ ଭେଟିବା ପରେ ଗଣମାଧ୍ୟମ ସହ ମତ ବିନିମୟ ସମୟରେ ସେ ଏହା କହିଛନ୍ତି। ତୈଳ ସଞ୍ଚୟ କରିବା ଲାଗି ଇତିମଧ୍ୟରେ ସେ ନିଜର ସରକାରୀ କାର୍କେଡ୍ ବ୍ୟବସ୍ଥାରେ ବ୍ୟବହୃତ ହେଉଥିବା ଗାଡ଼ି ସଂଖ୍ୟା ହ୍ରାସ କରିଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଦେଶରେ କ୍ରମବର୍ଦ୍ଧିଷ୍ଟୁ ଶକ୍ତି ଚାହିଦା ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇ ଶ୍ରୀ ଖଟ୍ଟର କହିଛନ୍ତି ଚଳିତ ମାସ 21 ତାରିଖ ଦିନ ଦେଶରେ ଦେଖାଦେଇଥିବା ସର୍ବୋଚ୍ଚ ପରିମାଣର 271 ଗିଗାୱାଟ୍ ବିଦ୍ୟୁତ୍ ଚାହିଦାକୁ ପ୍ରାୟ ପୂରଣ କରିବାରେ ସରକାର ସଫଳ ହୋଇଛନ୍ତି। ଏଠାରେ ସ୍ମରଣ କରାଯାଇପାରେ ସାମାଜିକ ସଚେତନତା ଏବଂ ସଂସ୍କାର ଉଦ୍ଦେଶ୍ୟରେ ସୁନୀଲ ଜଗଲନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନିଜ କନ୍ୟା ସହିତ ସେଲ୍ଫି ଏବଂ ଗାଲି ବନ୍ଦ ଘର ଅଭିଯାନ ଭଳି

0: ପ୍ରଚାର କାର୍ଯ୍ୟକୁ ଶ୍ରୀ ଖଟ୍ଟର ପ୍ରଶଂସା କରିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ ଦେଖାଦେଇଥିବା ନକ୍ସଲବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବାରେ ସରକାର ସଫଳ ହୋଇଥିବା ବେଳେ ଏହି ଚିନ୍ତାଧାରା ବର୍ତ୍ତମାନ ସୁଦ୍ଧା ସମାଜ ପ୍ରତି ଏକ ଆହ୍ୱାନ ଭାବେ ଉଭା ହୋଇଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଆଜି ନୂଆଦିଲ୍ଲୀଠାରେ ନକ୍ସଲବାଦ ପ୍ରତିହତ ସମ୍ପର୍କିତ ଏକ ପୁସ୍ତକ ଉନ୍ମୋଚନ କରି ଏହା କହିଛନ୍ତି। ଏଭଳି ଉଗ୍ରବାଦ ବିପକ୍ଷରେ ମିଳିତ ଲଢ଼େଇ କରିବା ଲାଗି ଏହି ଅବସରରେ ମନ୍ତ୍ରୀ ଶ୍ରୀ ଶେଖାୱତ ସମଗ୍ର ସମାଜକୁ ଆହ୍ୱାନ ଦେଇଛନ୍ତି। ଗତ 10 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନକ୍ସଲବାଦ ହିଂସାକୁ ନିୟନ୍ତ୍ରଣରେ ଆଣିବା ଲାଗି ସରକାରଙ୍କ ଦୀର୍ଘ ସଂଘର୍ଷ ଉପରେ ଆଲୋକପାତ କରିବା ସହିତ ଏହାର ମୂଳୋତ୍ପାଟନ କରିବା ଦିଗରେ ସୁରକ୍ଷା କର୍ମୀଙ୍କର ସଫଳତାକୁ ସେ ପ୍ରଶଂସା କରିଛନ୍ତି। ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଏକ ଗାଡ଼ି ଗଭୀର ଖାତ ଭିତରକୁ ଖସିପଡ଼ିବା ଫଳରେ 8 ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦାପୋଲିରୁ ସାତାରା ଯାଉଥିବା ସମ୍ପୃକ୍ତ ଗାଡ଼ିଟି ଆଜି ଭୋର ସମୟରେ ପୋଲାଦପୁର ମହାବଳେଶ୍ୱର ରାସ୍ତାର ଆମ୍ବେନାଲି ଘାଟ ସେକ୍ସନ୍ଠାରେ ନିୟନ୍ତ୍ରଣ ହରାଇ ପ୍ରାୟ 1500 ଫୁଟ ତଳକୁ ଖସିପଡ଼ିଥିଲା। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପନ୍ନ କରିବା ଲାଗି ଏନ୍ଡିଆର୍ଏଫ୍ର ସହାୟତା ନିଆଯାଇଛି। ଏପର୍ଯ୍ୟନ୍ତ 5 ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ପୁଲିସ୍ କହିଛି। 2026 ଆଇପିଏଲ୍ ସଂସ୍କରଣରେ ପ୍ଲେ ଅଫ୍ ପର୍ଯ୍ୟାୟକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ଉନ୍ନୀତ ହୋଇଛନ୍ତି। ଆସନ୍ତାକାଲି ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ କ୍ୱାଲିଫାୟାର୍ ମ୍ୟାଚ୍ରେ ଚଳିତ ସଂସ୍କରଣରେ ସର୍ବୋଚ୍ଚ ପଏଣ୍ଟ ପାଇଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁଜରାଟ ଟାଇଟନ୍ସକୁ ଭେଟିବ। ଏହି ମ୍ୟାଚ୍ର ବିଜେତା ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିବେ। ଅନ୍ୟପକ୍ଷରେ ଏହି ମ୍ୟାଚ୍ର ପରାଜିତ ଦଳ କ୍ୱାଲିଫାୟାର୍ ଟୁରେ ଆଉ ଏକ ସୁଯୋଗ ପାଇପାରିବେ। ସେହିଭଳି ଆସନ୍ତା 27 ତାରିଖ ଦିନ ନ୍ୟୁ ଚଣ୍ଡିଗଡ଼ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ର ବିଜୟୀ ଦଳ କ୍ୱାଲିଫାୟାର୍ ଟୁକୁ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ଥିବାବେଳେ ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି ପ୍ରଥମ ପର୍ଯ୍ୟାୟରେ 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। ଜନଜାତି ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ରଙ୍କୁ ମିଳିଲା ପଦ୍ମଶ୍ରୀ। ନିଟ୍ ସ୍ନାତକ 2026 ପୁନଃ ପରୀକ୍ଷାକୁ ସଫଳତାର ସହ ସମ୍ପନ୍ନ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ ଲୋଡ଼ିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ବାଦଦାତା ସମ୍ପଦ କୁମାର ଅଗ୍ରୱାଲ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ବୌଦ୍ଧ ଜିଲ୍ଲାରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ ଆରମ୍ଭ ହୋଇଛି। ଏନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ସର୍ବଦଳୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାରେ 3,28,115 ଜଣ ଭୋଟରଙ୍କ ମ୍ୟାପିଂ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏହାର ହାର 97.56% ରହିଛି। ଅବଶିଷ୍ଟ ଭୋଟରଙ୍କ ମ୍ୟାପିଂ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି। କାର୍ଯ୍ୟକ୍ରମର ସଫଳତା ପାଇଁ ରାଜନୈତିକ ଦଳମାନଙ୍କୁ ବୁଥ୍ ଏଜେଣ୍ଟ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
3: ଆମର ଜିଲ୍ଲାରେ ଆଗରୁ 415 ବୁଥ୍ ଥିଲା, ଏବେ ସେଟା ବଢିକି ନ୍ୟାସନାଲାଇଜ୍ କରିକି ଆମର 466 ବୁଥ୍ ହେଇଛି। କଣ୍ଟାମାଲ ଏସ୍ସି 89 ତାର 15 ନୂଆ ବୁଥ୍ ହେଇଛି ଏବଂ 36 ହେଇଛି ଆମର ବୌଦ୍ଧ 86 ର। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ ଆରମ୍ଭ ହେବାକୁ ଯାଉଛି। ଆମର 29/5/2024 ଭିତରେ ଟ୍ରେନିଂ ଆମର କରାହେବ, ଯୋଉଥିରେ କି ଆମର ବିଏଲ୍ଓ ରହିବେ, ତାପରେ ଆମର ବିଏଲ୍ଓ ମାନେ ଯାଇକିରି ହାଉସ୍ ଟୁ ହାଉସ୍ ସର୍ଭେ କରିବେ। ସବୁ ବୁଥ୍ରେ ବିଏଲ୍ଏ ବୁଥ୍ ଲେବେଲ୍ ଏଜେଣ୍ଟ କେମିତି ଦେବେ, ସବୁ ପଲିଟିକାଲ ପାର୍ଟି ସମସ୍ତଙ୍କୁ ଆମେ ଅପିଲ କରିଛୁ ଏବଂ ଜନସାଧାରଣଙ୍କୁ ବି ଆମେ ଅପିଲ କରୁଛୁ। ଏବେ ଆମେ ଆପଣମାନଙ୍କ ମାଧ୍ୟମରେ ଅପିଲ କରୁଛୁ ଯେ ସମସ୍ତେ ବିଏଲଓ ଯେତେବେଳେ ଘର ଟୁ ଘର ଯାଇକିରି

0: ଆପଣମାନଙ୍କୁ ଏନୋମିନେସନ ଫର୍ମ ଦେବେ, ସେ ସମୟରେ ଆପଣମାନେ ନିହାତି ଭାବରେ ସହଯୋଗ କରନ୍ତୁ, ଯାହାଦ୍ୱାରା କି ଆମେ ଗୋଟେ ସ୍ୱଚ୍ଛ ଭୋଟର ଲିଷ୍ଟ ପାଇପାରିବା ଏବଂ 2002ର ଭୋଟର ଲିଷ୍ଟ ସାଙ୍ଗରେ ବର୍ତ୍ତମାନ ତାଙ୍କର ଯୋଉ ମ୍ୟାଚିଂ କରାହେଇଛି ବା ମ୍ୟାପିଂ କରାହେଇଛି ସେ ପ୍ରକ୍ରିୟାରେ ସମସ୍ତଙ୍କୁ ସହଯୋଗ କରିବା ପାଇଁ ମୁଁ ଅନୁରୋଧ କରୁଛି।
1: ଖରିଫ ବିପଣନ ବର୍ଷ 2025-26 ପାଇଁ ରବି ଧାନ ସଂଗ୍ରହ ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକ ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ଧାନ ସଂଗ୍ରହ ଉପରେ ଗୁରୁତ୍ୱ ଦେଇଥିଲେ। ଆସନ୍ତା ଜୁନ୍ 2 ତାରିଖରୁ ଜିଲ୍ଲାରେ ଧାନମଣ୍ଡି ଖୋଲିବା ନେଇ ସୂଚନା ଦିଆଯାଇଥିଲା। ଚଳିତ ରବି ଋତୁ ପାଇଁ ପ୍ରଥମ ପର୍ଯ୍ୟାୟରେ 188,950 କ୍ୱିଣ୍ଟାଲ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କ୍ୟାରିୟର କାଉନ୍ସେଲିଂ ଅଭିଯାନ ଆୟୋଜିତ ହୋଇଛି। ଦଶମ ଓ ଦ୍ୱାଦଶ ପରୀକ୍ଷାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦକ୍ଷତା ଭିତ୍ତିକ ଓ ନିଯୁକ୍ତିମୂଳକ ଶିକ୍ଷା ସମ୍ପର୍କରେ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଷୟିକ ବୃତ୍ତିଗତ ଓ ଧନ୍ଦାମୂଳକ ଶିକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ବୌଦ୍ଧ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଫାଇଲ୍ ଓ ଡାକ ପ୍ରକ୍ରିୟାକୁ ଅଧିକ ତ୍ୱରିତ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ଓଡ଼ିଶା ଷ୍ଟେଟ୍ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍ କାର୍ଯ୍ୟାନ୍ୱୟନ ନେଇ ସମୀକ୍ଷା ବୈଠକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜିଲ୍ଲାର ସମସ୍ତ 79ଟି ସରକାରୀ କାର୍ଯ୍ୟାଳୟରେ ଓସ୍ୱାସ୍ ସଫଳ ଭାବେ କାର୍ଯ୍ୟକାରୀ ହୋଇଥିବା ସୂଚନା ଦିଆଯାଇଥିଲା। ଜନଜାତୀୟ ଗରିମା ଉତ୍ସବ 2026 ଅବସରରେ ଜନଭାଗିଦାରୀ ଅଭିଯାନ ସବୁଠାରୁ ଦୂର ସବୁଠାରୁ ପ୍ରଥମେ କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି। ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକର ଆଦିବାସୀ ଓ ଆଦିମ ଜନଜାତି ବହୁଳ ଗ୍ରାମଗୁଡ଼ିକରେ ପର୍ଯ୍ୟାୟକ୍ରମେ ଏହି ଅଭିଯାନ ଚାଲିଛି। ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତିକରଣ ଓ ସେମାନଙ୍କ ଅଧିକାର ସୁନିଶ୍ଚିତ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ପ୍ରଶାସନ କହିଛି। କାର୍ଯ୍ୟକ୍ଷେତ୍ରରେ ମହିଳା ନିର୍ଯାତନା ରୋକିବା ପାଇଁ ଅନ୍ଲାଇନ୍ ଅଭିଯୋଗ ବ୍ୟବସ୍ଥା ସି ବକ୍ସ ପୋର୍ଟାଲ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା ଓ ପ୍ରଶିକ୍ଷଣ ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କର୍ମଶାଳାରେ ପୋର୍ଟାଲରେ କିପରି ଅଭିଯୋଗ ଦାଖଲ କରାଯିବ ଓ ନୋଡାଲ ଅଫିସରଙ୍କ ଭୂମିକା କ'ଣ ରହିବ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ A1 ଗ୍ରେଡ୍ ପାଇଥିବା ଜିଲ୍ଲାର 12 ଜଣ ଛାତ୍ରଛାତ୍ରୀ ଓ 100% ପାସ୍ ହାର ଥିବା 13ଟି ବିଦ୍ୟାଳୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।
2: କାର୍ଯ୍ୟକ୍ରମ ଚାଷବାସ କାର୍ଯ୍ୟକ୍ରମଟି ପ୍ରଯୋଜନା

0: କରୁଛୁ କାର୍ଯ୍ୟକ୍ରମ ଚାଷବାସ। କାର୍ଯ୍ୟକ୍ରମଟି ପ୍ରଯୋଜନା କରୁଛନ୍ତି ନାଗଭୂଷଣ ମାଝି। ଉପସ୍ଥାପନାରେ ଅଛନ୍ତି ଶୁଭେନ୍ଦୁ କୁମାର ବେହେରା, ସତ୍ୟାନନ୍ଦ ସେଜପଡ଼ା ଏବଂ ପ୍ରତ୍ୟୁମ୍ନ କୁମାର ମହାପାତ୍ର। ଚାଷବାସ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଶୁଣିନେବା ବିଜ୍ଞାପନ।
1: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
3: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନ ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ଏତେ ସୁବିଧା
1: ଜାଣିନ କି ହୋ? ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
1: ଚାଲ।

0: ଆମର ଶ୍ରୋତା ବନ୍ଧୁ ତଥା ଚାଷୀ ଭାଇ ମାନଙ୍କୁ ନମସ୍କାର। ଆରମ୍ଭ କରିବା ଆଜିକା ଚାଷବାସ କାର୍ଯ୍ୟକ୍ରମ।
1: ବଡ ଭାଇ ମତେ ଗୋଟେ କଥା କୁହ ନା, ଏମିତି କିଏ ଲୋକ ଅଛି ଯାହାର ଅଭାବ ନାହିଁ?
0: ଅଭାବ ସମସ୍ତଙ୍କର ଅଛି,
1: କିନ୍ତୁ ଆମ ଭିତରେ ଯିଏ ବି ଯାହା କରୁ,
0: ଯେତେ ବଡ ବାଉଁଶ ସେତେ ବଡ ଫୁରା ଯୋଉ କୁହନ୍ତି, ସେଟା କି ଲାଗି ମାନେ ପଇସା ଆସୁଛି ମାନେ ବଜେଟ ତୁମର ରେଡି, ଆଉ ଆମେ ତ ବଜେଟ କିସ
1: ପଇସା ଆସିବାର ଖାଲି ଯଦି ଆଶା ଟିକେ ମିଳିଥିବ ତା ଆଗରୁ ଆମର ଖର୍ଚ୍ଚର ବାଟ ବାହାରି ଯାଇଥିବ
0: ଖର୍ଚ୍ଚ ପୁଣି ନୁହେଁ, ତାର ଡବଲ ବାହାରିଯିବ। 800 ଯଦି ତୁମର ପାଇବାର ଥିବ କି 1000 ପାଇବାର ଥିବ, ବଜେଟ ହେଇଯାଇଥିବ 2000, ବଜେଟ 2000 ହେଲା, ଖର୍ଚ୍ଚ କଲା ବେଳକୁ ଦେଖିବ 2500, ତେଣୁ 1500 ଫେର ଧାର ହେଇଗଲାଣି, ବୁଝିଲ ନା? ଫେର କିସ କୁହ ନା, ଫେର କେଠୁ ପଇସା ପାଇଲେ ଫେର ସେଟାକୁ ସୁଝିବ, ତେଣୁ ଅଭାବ ସମସ୍ତଙ୍କର ଅଛି, ଆଉ ସେଟା ରହିବ
1: ବି। ହଁ, ମୋର କହିବା କଥା ହଉଛି ସେୟା ଯେ ଯଦି ଆମର ଅଭାବ ନଥାନ୍ତା ତାହେଲେ ଆମେ ଖାଇପିକି ଆରାମସେ ଘରେ ଗୁଙ୍ଗୁଡ଼ି ମାରିଥାନ୍ତେ, ନାଇଁ କିଏ କାମକୁ ଯାଇଥାନ୍ତା ନା କିଏ ବ୍ୟବସାୟକୁ ଯାଇଥାନ୍ତା, ନା ଯେମିତି ପେଟରେ ଯଦି ଭୋକ ନଥାଏ ତାହେଲେ ଆମେ ଚୁପଚାପ ହେଇକି ରହିଥାନ୍ତେ, ପୁରା ମୌଜ ମଜଲିସରେ ରହିଥାନ୍ତେ। ଆଉ
0: ଠାକୁର ଭଗବାନଙ୍କୁ ଆଦୌ ବିଶ୍ୱାସ କରନ୍ତେନି, ତେଣୁ ଭଗବାନ ସିଆଡୁ ଉପରୁ ଏମିତି ମୁଣ୍ଡରେ ସେଟିଂ କରିକି ଛାଡିଛନ୍ ଯେ ବାବୁ ତୁ ତ ନିଜର ଅଭାବର ନିଜରେ ମେଣ୍ଟିକି ରହିବୁ, ଆଉ ମତେ ମଝିରେ ମଝିରେ ଆସିକି ଡାକ ଦବୁ।
1: ହଉ, କାର୍ଯ୍ୟକ୍ରମକୁ ଆଗେଇ ନବା ଗୋଟେ ଭଜନରୁ ଆଉ।

0: କଥାରେ ଅଛି ପରା, ଦୁଗ୍ଧ ପାନ କଲେ ବଢ଼ଇ ଶକ୍ତି, ସାଧୁର ଲକ୍ଷଣ ଈଶ୍ୱର ଭକ୍ତି। ଆଉ ଶକ୍ତି ନଥିଲେ ଆଉ ଅନ୍ୟ ଜିନିଷ ଖାଇକି ଲାଭ କିସ?
1: ଠିକ ଠିକ,
0: ପ୍ରଥମ ତ ଶକ୍ତିଟାକୁ ବଢ଼େଇତେ ପଡିବ।
2: ଭାଇ ତୁମେ ଠିକ କଥା କହିଲ ଯେ ସବୁ ଅଞ୍ଚଳରେ ଯେତେ ଦୋକାନ ଦେଖ, ମିଠା ଦୋକାନ ସବୁଆଡେ ହେଲା କି, ଆଉ ଭେରାଇଟି ଟାଇପର ମିଠା,
1: ମକରିଆ ମିଠା ପାଖରୁ ରଜ ପର୍ଯ୍ୟନ୍ତ ମିଠା, ମିଠେଇ ତ ଗୋଟେ ରକମ ଲାଗୁଥିଲା, ସେ ମିଠାକା ଖାଇଲେ ଖାଲି ଚିନିକା ଖାଇଲା ରକମ ଲାଗିବ, ନହେଲେ ଗୁଡ଼ଗା।
2: ଆରେ ଶୁଣ, ଆଗରୁ ମିଠା କହିଲେ ସାଧାରଣତଃ ଲଡୁ ହେଲା, ଆଉ ମାଲପା, ଗଜା, ଝିଲ୍ପି, ଏଇଆକୁ ମିଠା ହିସାବରେ ଧରୁଥିଲେ। କିନ୍ତୁ ଆଜିକାଲି ମିଠା ମାନେ ସବୁ ସୁନ୍ଦରିଆ ସୁନ୍ଦରିଆ ମିଠା, ଭଲ ଦେଖାଯାଉଥିବ, ଧଳା ନାଲିଆ, ଆଉ ନାମ କା ଶୁଣିଲେ ନା ତୁମେ ପାଗଲା ହେଇଯିବ। ରାଣୀ ଭୋଗ, ରାଜା ଭୋଗ,
1: ଗୋପାଳ ଭୋଗ,
2: ଗୋପାଳ ଭୋଗ, ଏମିତି ସବୁ ଭେରାଇଟି ଭେରାଇଟି ନାମ।
0: ମୂଳ ହେଲା ସେଇ ଛେନା, ହଁ କି ନାଇଁ? ତେବେ ଆମର ଘରେ ଯାହା ଚୁଲି ଅଛି, କରେଇ ଅଛି, ଡେକ୍ଚି ଅଛି, ଆମର ଘରେ ଯାହା ଆମେ କରିପାରିବା, ଆମ ଘର ପାଖରେ ଯାହା ସୁବିଧାରେ ମିଳିପାରୁଛି, ତାକୁ ନେଇକି ଆମେ ଦୁଗ୍ଧରୁ ଯେଉଁ ଦୁଗ୍ଧଜାତ ଦ୍ରବ୍ୟ ତିଆରି କରିବା, ସେଟା ଆମର ମୂଲ୍ୟଯୁକ୍ତ ହେଇଯିବ। ଏଇ ଯେମିତି ତମେ କହିଲ ଦୁଧରୁ ଘିଅ ତିଆରି କରିବା, ଆମର ମା ଭଉଣୀ ମାନେ କେବେଠୁ ଘିଅ କରୁଛନ୍ତି, ପୁଣି ରାବିଡ଼ି ବନଉଛନ୍ତି, ଖୁଆପେଡା ବନଉଛନ୍ତି, ତାକୁ ଯଦି ଆମେ ବନେଇକିରି

0: ବିକ୍ରି କରିପାରିବା ନିଶ୍ଚିତ ଭାବରେ ଆମର ଲାଭ ହେବ ଏବଂ ଆମର ଯୋଉ ଟିକେ ଆଗରୁ କହୁଥିଲ ଯେ ଦୁଧ ବିକ୍ରି ହଉନି ବୋଲିକିରି ସେ ସମସ୍ୟା ଆଉ ରହିବନି।
1: ହଉ, ସେ ବିଷୟରେ ତାହେଲେ ପଚାରିବା ଆମ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ସଞ୍ଜୟ କୁମାର ପଣ୍ଡାଙ୍କୁ
2: ପଚାରିବା ତାହେଲେ। ସାର୍ ନମସ୍କାର।
3: ନମସ୍କାର।
2: ଆମ ମୟୂରଭଞ୍ଜ ଜିଲ୍ଲାରେ ଗ୍ରାମାଞ୍ଚଳରେ ବିଶେଷ କରି କ୍ଷୀର ବିକ୍ରି କରିବାର ସମସ୍ୟା ହେଉଛି, ତା ସମାଧାନ ପାଇଁ ସାର୍ କଣ ବାଟ କାଢିବା?
3: ପ୍ରକୃତରେ ସେଇଟା ଗୋଟେ ବହୁତ ବଡ଼ ସମସ୍ୟା। ଯୋଉ ଆମର ଜର୍ସି ଗାଈ ସଂଖ୍ୟା ବଢ଼ିଯିବା ଫଳରେ ଯେ ଲୋକ ଜଣେ ତାର ଶୀଘ୍ର କ୍ଷୀରଟା ବିକ୍ରି କରିଦେବା ଦରକାର, ସୁବିଧାରେ ବିକ୍ରି କରିଦେବା ଦରକାର, କିନ୍ତୁ ସମସ୍ତଙ୍କ ମନରେ ରହିବ ଯେ ଆମେ ଦୁଇ ପଇସା ଅଧିକା ଲାଭ ପାଇବା, ତେଣୁ ତାକୁ ନଜରରେ ରଖିକି ଚାଷୀ ଭାଇମାନଙ୍କୁ ଟିକେ ଆଜିକାଲି ଉନ୍ନତ ବଜାରର ସୁବିଧା କରାଇବା ଦରକାର। ଯେ ଆମେ ଯୋଉ ବଜାର କଥା କହୁଛେ ସେ ବଜାର ଯେ କେବଳ ସହରରେ ଅଛି ସେ କଥା ବି ନୁହେଁ, ଯଦି ଆମେ ଦେଖିବା ତେବେ ଗାଁରେ ବି ସେ ବଜାର ଅଛି। ବଜାରଟା ଆମେ ସୃଷ୍ଟି କରିବା ଦରକାର, ସବୁ ଜାଗାରେ ବଜାରର ସୃଷ୍ଟି ହେଇପାରିବ। ଯେମିତି ଆମେ ଗୋଟେ ଗାଁ ଗଣ୍ଡାରେ ବାହାଘର କରୁଛେ, ଆଜିକାଲି ଲୋକ ଦେଖନ୍ତୁ ପନିର କଥା କହୁଛନ୍ତି, ଗାଁ ଗଣ୍ଡାରେ ବି ବାହାଘର ହେଲେ ପନିର କଥା କହୁଛନ୍ତି, ତେଣୁ ଆମ ଚାଷୀ ଭାଇ ଯିଏ କ୍ଷୀର ଉତ୍ପାଦନ କରୁଛନ୍ତି ବାହାଘର ସମୟରେ ଯୋଉ ସମୟରେ ପନିରର ଛେନା ସେଇଟା ତାକୁ ଟିକେ ପ୍ରେସ୍ କରା ହେଇଥାଏ,
2: ପ୍ରେସ୍ କରିକି ତାକୁ ଗୋଟେ ସେପ୍ ଦିଆଯାଏ ବା କାଟି କାଟିକି ତାକୁ ଦିଅନ୍ତି, ପିସ୍ ପିସ୍ କରିକି
3: ପିସ୍ କରି ଭାରି ବଢିଆ ଲାଗେ। ଆଉ ମାଂସର ସେଟା ଗୋଟେ ବିକଳ୍ପ, ସାଧା ଯଦି ଜଣେ କହୁଛି ତାହେଲେ ସିଏ ପନିର ଖାଇବା ପାଇଁ କହୁଛି, ତେଣୁ ପନିରଟା କେମିତି ତିଆରି ହୁଏ ତା ବିଷୟରେ ଆମେ ଟିକେ ଟ୍ରେନିଂ ନେଲେ, ଟ୍ରେନିଂ ହଉଛି ଆମର ପନିର କଲେ, ଆମେ ଦେଖିଛୁ ଯଦି କ୍ଷୀରରୁ ଜଣେ 20 ଟଙ୍କା ପାଉଛି ଗୋଟେ ଲିଟର କ୍ଷୀରରୁ, ପନିର କଲେ ଡବଲ ଦାମ ପାଇବ, 40 ଟଙ୍କା ମିଳିଯିବ। କିନ୍ତୁ ସେଇ ସମୟକୁ ଆମକୁ ନଜର ରଖିବା ଦରକାର, ଯଦି ଏଇ ଭାଇର ଆମର ବାହାଘର ହଉଛି ତାଙ୍କ ଘରେ ଗୋଟେ ତାଙ୍କର 10 କେଜି ପନିର ହଉଛି, ତାହେଲେ ମୁଁ କେମିତି 10 କେଜି ପନିର ଯୋଗେଇ ଦେଇପାରିବି? ମୋ ପାଖରେ ଏତେ କ୍ଷୀର ନଥାଇପାରେ, କିନ୍ତୁ ମୁଁ କୋଉଠୁ ଗୋଟେ କ୍ଷୀର କଲେକ୍ସନ କରିକି ତାର ସୁବିଧାଟା ଅପରଚ୍ୟୁନିଟିଟା ନବା ଦରକାର
2: ନିଶ୍ଚିତ ଭାବରେ,
3: ତେଣୁ ଇଏ ଗୋଟେ ଜିନିଷ। ତାପରେ ଯୋଉ ଆମର ସବୁ ଜାଗାରେ ଆଜିକାଲି ଲସି ଦୋକାନ ହେଲା କିମ୍ବା ଘରେ ଘରେ ବି ସବୁ ଦହି ଖୋଜୁଛନ୍ତି ସର୍ବତ ପାଇଁ,

0: ଆଜିକାଲି ଲସି ଦୋକାନ ହେଲା, କିମ୍ବା ଘରେ ଘରେ ବି ସବୁ ଦହି ଖୋଜୁଛନ୍ତି ସର୍ବତ ପାଇଁ, କିମ୍ବା କର୍ମ କାର୍ଯ୍ୟରେ ଦହି ଖୋଜୁଛନ୍ତି, ଆମେ ଓମଫେଡ କ୍ଷୀର ଆଡକୁ ଯାଉଛୁ, ଓମଫେଡ ଦହି ଆଡକୁ, ତ ଆମେ ନିଜ ଘରେ ବି ଆହୁରି ସୁବିଧାରେ ଦହି ତିଆରି କରିପାରିବା। ଯୋଉ ଚାଷୀ ଭାଇମାନେ ବିକ୍ରି କରିପାରୁନାହାନ୍ତି ସେମାନେ ନିଜେ ଦହି ତିଆରି କରିପାରିବେ, ଏବଂ ଦହିରେ ଆମେ ଯଦି ଦେଖିବା ତାହେଲେ ଦେଢ଼ ଗୁଣା ଲାଭ ଆସିଯିବ। ଗୋଟେ ଲିଟର କ୍ଷୀରରେ ଯଦି ଆମେ 20 ଟଙ୍କା ପାଉଛୁ ତାହେଲେ ଦହିରେ 30 ଟଙ୍କା ମିଳିବ। ତେଣୁ ଦହି ତିଆରି କଲେ ବି ବହୁତ ଭଲ। ତା ଛଡା ରହିଲା ମିଠା ଦୋକାନରେ, ଆଜିକାଲି ତ ଗୋଟେ ବନ୍ଧୁ ବାନ୍ଧବ ଘରକୁ ଗଲେ ମିଠା ନେଇକି ଯିବାଟା ଆମର ଗୋଟେ
1: ପୁରା ସମସ୍ତଙ୍କର ଅଭ୍ୟାସ,
0: ଏବଂ ଆମର ତ ନାଁ ଅଛି ଯେମିତି ଆମର ବେତନଟିରେ ଖୁଆପେଡା ଗୋଟେ ପ୍ରସିଦ୍ଧ
1: କୁଳିଅଣାର ମିଠା।
0: ହଁ, ତେଣୁ ସେ ଖୁଆପେଡା କରିବା ଲାଗି ଆଉ ମିଠା କରିବା ଲାଗି ଖୁଆର ଆବଶ୍ୟକତା ରହିଛି। ତେଣୁ ଯଦି ଖୁଆ ବି ତିଆରି କରିବେ ତାହେଲେ ପାଖରେ ଯୋଉ ମିଠା ଦୋକାନ ଅଛି ତାଙ୍କ ସାଙ୍ଗରେ ଯୋଗାଯୋଗ କରତେ ପଡିବ। କିମ୍ବା ଆମର ବାରିପଦାରେ ବି ଆମେ ଦେଖିଛୁ ଆମ ବେତନଟି ଏରିଆରୁ ଲୋକମାନେ ନିଜେ ଖୁଆ ତିଆରି କରିକି ଆଣିକି ଏଠି ଭଲ ରେଟ୍ରେ ଦେଇଯାଉଛନ୍ତି। ଏବଂ ଏଇ ଯୋଉ ଜିନିଷ କଥା ମୁଁ କହିଲି, ଧରନ୍ତୁ ପନିର ହେଲା କି ଦହି ହେଲା ଆଉ ଖୁଆ ହେଲା, ଏଥିରେ ସବୁଠୁ ବଡ଼ ଜିନିଷ ହେଲା ଯେ ଆମେ କେତେ ପିଓର, ଆମେ ନିଜେ କିଛି ସେଥିରେ ମିଶେଇଛୁ କି ଖରାପ ଜିନିଷ।
1: ବାସ୍ ସେଇଟା ଯୋଉ ଗୋଟେ ବିଶ୍ୱାସ ରକ୍ଷା କରିବା ସେଇଟା ହଉଛି ବଡ କଥା, ଯୋଉଥିପାଇଁ କି ଅନେକ ସମୟରେ ବି ଆପଣ ଯେମିତି କହିଲେ ପ୍ୟାକେଟରେ କ୍ଷୀର ମିଳୁଛି ସେଇ ପ୍ୟାକେଟଟା କିଣି ଆଣୁଛେ। କଣ ପାଇଁ ନା ଆମର ବିଶ୍ୱାସ ରହୁନି ଯେ ସେ ତ ନିଶ୍ଚୟ ପାଣି ଦେଇଥିବେ, ତେଣୁ ଆମେ ଯଦି ସେଟା ବି ଗୋଟେ ନିଶ୍ଚିତ ଭାବରେ ଏଇ ଯୋଉ କ୍ଷୀର ବିକ୍ରି ହବାର ବା ଅଭାବୀ ବିକ୍ରି ସମସ୍ୟାର ସିଏ ବି ଗୋଟେ କାରଣ।
0: ହଁ, ତେଣୁ ଯୋଉ କ୍ଷୀର ବିକ୍ରି କରିବାରେ ଆମର ନିଜର ସାଧୁତା ଅନେଷ୍ଟି ଯୋଉଟା ଆମେ କହୁଛେ ସେଇଟା ପ୍ରଥମ କଥା। ତେଣୁ ସେଇ ଯୋଉ ଭଲ ରେପୁଟେସନ ଗୋଟେ, ସମ୍ମାନ ଗୋଟେ, ଆଉ ସେଇ ଜିନିଷଟା ଯୋଉମାନେ ଆମର ତିଆରି କରିବେ, ଖୁଆ ତିଆରି କରିବେ କିମ୍ବା ଦହି ତିଆରି କରିବେ, ପନିର ତିଆରି କରିବେ, ତେଣୁ ସେମାନେ ସେଇ ଭଲ ଜିନିଷଟା ଜାଣିବା ଦରକାର। ଏମିତିକି ଲୋକ ଅଛନ୍ତି ଆମ ଗାଁ ଗଣ୍ଡାରେ ବି ତାଙ୍କ କ୍ଷୀର ବିକ୍ରି ହେଇଯାଉଛି, କିନ୍ତୁ କିଛି ଲୋକଙ୍କର କ୍ଷୀର ତାଙ୍କର ବିକ୍ରି ହେଇପାରୁନି। ତେଣୁ ଆମର ମୋଟାମୋଟି ଏସବୁ ଜିନିଷରେ କହିବା କଥା ଯେ କେତେ ପିଓର ଆମେ, କାହିଁକି ଯୋଉ କ୍ଷୀର କିମ୍ବା ଛେନା ହେଲା କିମ୍ବା ଖୁଆ ହେଲା ଏଇଟା କିଏ ଖାଉଛି, ଏଇଟା ଆମରି ଭାଇମାନେ ଆମରି ଦେଶର।
1: ଆମେ କ୍ଷୀରଟାକୁ ବା ଦୁଧଟାକୁ ଆମେ ଗୋଟେ ଅମୃତ ଭଳି ଆମେ ନଉ, ଯେତେ ପ୍ରକାର ଆମ ଆଗରେ ଖାଦ୍ୟ ଅଛି ସବୁଠୁ ବୋଧେ ସବୁଠୁ ଉତ୍ତମ ଖାଦ୍ୟ ଆମେ କ୍ଷୀରକୁ ନେଇପାରିବା। ଛୁଆ ପାଖରୁ ବୟସ୍କ ଲୋକ ପର୍ଯ୍ୟନ୍ତ, ରୋଗୀ ପାଖରୁ ଭୋଗୀ ପର୍ଯ୍ୟନ୍ତ ସମସ୍ତେ ତାକୁ ପ୍ରିୟ, କିନ୍ତୁ ତାକୁ ଯଦି ଆମେ ସବୁ ରକମ ମିଶେଇକି ଯେମିତି କହିଲା ରକମ କ୍ଷୀରରେ ପାଣି ନ ମିଶେଇକି ପାଣିରେ କ୍ଷୀର ମିଶେଇକି ଯଦି ବିକିବା ତାହେଲେ ସେଟା ବି ଗୋଟେ ନିଶ୍ଚିତ ଭାବରେ ଅସୁବିଧା। ଆଉ ଆପଣ କହୁଛନ୍ତି ଯେ କ୍ଷୀର ପରେ ଯୋଉ ପନିର ତିଆରି କରିବା ବା ଦହି ତିଆରି କରିବା, ଖୁଆ ତିଆରି କରିବା, ସେଥିରେ ମଧ୍ୟ ଆମର ସାଧୁତା ନିଶ୍ଚିତ ଭାବରେ ଦରକାର, ଯୋଉଥିପାଇଁ କି ଆମର ବଜାର ଆପେ ଆପେ ସୃଷ୍ଟି ହେଇପାରିବ,
0: ବଜାର ଆମ ହାତରେ ସୃଷ୍ଟି ହେଇଯିବ, ଯେକୌଣସି ଗାଁରେ ବି ବଜାର ସୃଷ୍ଟି ହେଇଯିବ। କାହିଁକି ଯିବା ଆସିବା କମ୍ୟୁନିକେସନର ଏତେ ବଢିଆ ସୁବିଧା ଏବେ ହେଇଗଲାଣି।
1: ପ୍ରକୃତରେ ଦେଖିବାକୁ ଗଲେ ବର୍ତ୍ତମାନ ସହର ଆଉ ମଫସଲର ସେମିତି ପାର୍ଥକ୍ୟ ସେତେଟା ବେଶୀ ନାହିଁ,
0: କିଛି ନାହିଁ,
1: ଗମନାଗମନର ସୁବିଧା ବଢିଆ ଏବଂ ରାସ୍ତାଘାଟ ବହୁତ ବଢିଆ ହେଇଯାଇଛି, କଣ୍ଟାକ୍ଟ ବି ସାଙ୍ଗେ ସାଙ୍ଗେ ହେଇପାରିବ, ସମସ୍ତଙ୍କ ହାତରେ ମୋବାଇଲ ଫୋନ ରହିଲାଣି। ତେଣୁ ଯଦିଓ ଗ୍ରାମରେ ଅଛନ୍ତି 7-8 କିଲୋମିଟର ଦୂରିଆରେ ଆମର ଭାଇମାନେ, ସେମାନେ ଯଦି ବଜାର ଜଣେ ଦୋକାନୀ ଭାଇ ସାଙ୍ଗରେ ବି ଯୋଗାଯୋଗ ରଖନ୍ତି ଏବଂ ଗୋଟେ ନିର୍ଦ୍ଦିଷ୍ଟ ବସ୍ ହଉ ବା କୌଣସି ଗୋଟେ ଯାନବାହନରେ ପଠେଇବାର ବ୍ୟବସ୍ଥା କରନ୍ତି ତାହେଲେ ସେଟା ବି ବିକ୍ରି ହେଇପାରିବ।
0: ତା ଛଡା ଯୋଉ ଆମର ଆଇସ୍କ୍ରିମ ଆମେ ଖାଉନୁ କି ବାହାଘରରେ ଖାଉଛୁ, ଏମିତି ବି ଖାଉଛୁ, କପ୍ ଖାଉଛୁ, ସେ ଯୋଉ ଆଇସ୍କ୍ରିମ ସେଥିରେ ବି ମେନ୍ ହଉଛି ଆମର କ୍ଷୀରର ଅଂଶଟା, କ୍ରିମ ଯୋଉଟା କହୁଛନ୍ତି ସେଟା କ୍ଷୀରର ଉପାଦାନ, ସେଟା ନ ରହିଲେ ସେଟା ନରମ ହବନି। ଯେମିତି ଆମେ ଆଇସ୍କ୍ରିମ ଯୋଉଟା ସାଧାରଣତଃ ଲୋକମାନେ ଭାବନ୍ତି
1: ସେଟା ମୁଲାୟମ କେବେ ହବନି,
0: କେବେ ମୁଲାୟମ ହବନି, ଏଇଟା ପୁରା ଟାଣ ହବ, ଯୋଉଟାକୁ ଆଇସ୍ କ୍ୟାଣ୍ଡି କହୁଛନ୍ତି, ମାନେ ଯୋଉଟା ଆମେ ବରଫଟାକୁ ଖାଉଛେ ଆଇସ୍କ୍ରିମ ଭଳିଆ ଭାବିକି
1: ସେଇଟା କମ୍ ଦାମରେ ବିକ୍ରି ହବ,
0: କମ୍ ଦାମ, ସେଥିରେ କ୍ରିମ ଜିନିଷଟା ନଥାଏ, ଯେତେବେଳେ କ୍ରିମ ମିଶିଯିବ ସେତେବେଳେ ସେଟା ମୁଲାୟମ ହେଇଯିବ। ତେଣୁ ଯଦି ଆମର ବେକାର ଯୁବକ ଯୁବତୀ ଯୋଉମାନେ ଅଛନ୍ତି ସେମାନେ ଛୋଟକାଟିଆ ଆଇସ୍କ୍ରିମ ଫ୍ୟାକ୍ଟ୍ରି କରିବେ, ସେଥିରେ ଲାଭର ପରିମାଣ ବହୁତ। ଆଉ ଆଜିକାଲି ଆମେ ଯଦି ଦେଖିବା ତାହେଲେ ଗାଁ ଗଣ୍ଡାରେ ତ ବାହାଘର କଲେ କି କଣ କର୍ମ କାର୍ଯ୍ୟ କଲେ ସେ ଆଇସ୍କ୍ରିମ ଖୋଜିଲାଣି, ବଜାର ବି ଆମ ଗାଁ ଗଣ୍ଡାରେ ଅଛି। ଆଉ ଯୋଉ ମୁଁ ପ୍ରଥମ କଥା କହିଲି ଯେ ଆମର ଯଦି ସାଧୁତା ଅଛି ତାହେଲେ ସେ ଲୋକ ବଡ଼ ବଡ଼ କମ୍ପାନୀର ଆଇସ୍କ୍ରିମକୁ ଛାଡ଼ିକି ଆମ ଗାଁ ଗଣ୍ଡାର ଆଇସ୍କ୍ରିମକୁ ନେବେ। ଏବଂ ଆମେ ବି ଯଦି ଗୋଟେ ଆଇସ୍କ୍ରିମ ଆସୁଛି ଆନନ୍ଦରୁ, ଗୁଜୁରାଟରୁ ଆସୁଛି, ଆମେ ଯୋଉଟା ଆମ ଗାଁରେ ତିଆରି କରିପାରିବା ସେଟା ତାଠୁ ଶସ୍ତାରେ ହବ,
1: ନିଶ୍ଚିତ ଭାବରେ
0: ଶସ୍ତାରେ ହବ। ତେଣୁ ଆମେ ସେ ଜିନିଷକୁ ବି
1: ବହୁତ ଫ୍ରେସ୍ ଖାଇପାରିବା, ଆମେ
0: ବହୁତ ଫ୍ରେସ୍ ଖାଇ
1: ସେଠୁ ଆସିକି ଏଠି ପହଞ୍ଚିକି ଷ୍ଟୋର ହେଇକି ଆମେ ଇଏ କରୁଛୁ ତାଠୁ ବେଟର ହେଇପାରିବ।
0: ଆଉ ଗୋଟେ ଜିନିଷ ଆମେ କହିବା କଥା ହେଲା ଯେ ଘିଅର ରେଟ୍, ତେଣୁ ଯଦି ଚାଷୀ ଭାଇ ବି ଜଣେ ତା କ୍ଷୀରରୁ ଦହି ବି କରିପାରିବ, ତାର ସରଟା ବାହାର କରିକି ଘିଅ ତିଆରି କରିପାରିବ, ତାହେଲେ ସେ ବାଟରେ ବି ତାର ଲାଭଟା ଦ୍ୱିଗୁଣା ହବ। ଏବଂ ପୁଣି ସେଇ କଥା, ଯଦି ଘିଅଟା ବି ଶୁଦ୍ଧ ଘିଅ ହେଇଥିବ, ଜଣେ ଶୁଙ୍ଘିଦେଲେ କହିବ ଏଟା ବଢିଆ ଘିଅ, ତାହେଲେ ସିଏ ଲୋକର ଘିଅ ଗୋଟେ ଗାଁରେ ବି ବିକ୍ରି ନ ହେଇକି ରହିବ ନାହିଁ, ଲୋକ ଯାଇକି ତା ଘରେ ପହଞ୍ଚିବେ ୟା ପାଖରେ ପିଓର ଘିଅ ଅଛି। ସବୁଠୁ ବଡ କଥା ହେଲା ଆଜିର ଯୋଉ ମାନେ ଆଲୋଚନାରେ ମୁଁ ଗୋଟେ

0: ଜିନିଷ କହିବି ଏ ତ ରହିଲା, କିନ୍ତୁ ଆଉ ଥରେ ରିପିଟ କରିବା ଯେ ସାଧୁତା
1: ନିଶ୍ଚିତ ଭାବରେ ଦରକାର, କାରଣ ସାଲେପୁରର ଯଦି ମିଠା ଯାଇକି ବାହାରେ ବିକ୍ରି ହେଉଛି, ବିଦେଶରେ ବିକ୍ରି ହେଇପାରୁଛି, ସମସ୍ତେ କରିପାରିବେ, ସାଧୁତା ଦରକାର ଏବଂ ଆମର ଧୈର୍ଯ୍ୟ ବି ଦରକାର, ଆଉ ଟିକେ ପରିଶ୍ରମ ଆଉ ଟିକେ ନିଶ୍ଚିତ ଅଧିକା କରିବା ଦରକାର। ଆଉ ଯୋଉ ଆପଣ ଆଇସ୍କ୍ରିମ୍ ଫ୍ୟାକ୍ଟ୍ରି କଥା କହିଲେ, ତାଙ୍କ ପାଇଁ କିଛି ସୁବିଧା ସୁଯୋଗ ଅଛି କି ସରକାର?
0: ହଁ, ତାଙ୍କ ପାଇଁ ଏବେ ଯୋଉ ନୂତନ ଏଗ୍ରିକଲଚର ପଲିସି ଆମର ହେଇଛି, ସେଥିରେ ଡିପ୍ ଫ୍ରିଜ୍ ସେଥିରେ 50% ସବସିଡି ଅଛି, ଖୁଆ ତିଆରି ମେସିନ୍ ତା ପାଇଁ ସବସିଡି ଅଛି, ତେଣୁ ସବୁ ପ୍ରକାର ସବସିଡି ଅଛି। ଏମିତିକି ଯୋଉଟା ବଲ୍କ ମିନି କୁଲର କହୁଛନ୍ତି କ୍ଷୀର ନେଇକି ରଖିବା ପାଇଁ ଖରାପ ହବନି, ତା ପାଇଁ ବି ସବସିଡି ଅଛି, ତେଣୁ ଏବେ ସୁବର୍ଣ୍ଣ ସୁଯୋଗ ଆମ ଚାଷୀ ଭାଇମାନଙ୍କ ପାଇଁ। କେବଳ ଆଗରୁ କୃଷିରେ ଯେମିତି ଦିଆ ହଉଥିଲା
1: ସହିତ ଯୋଗାଯୋଗ କରିବାକୁ ହବ ଆପଣ ଯୋଉ ତା ସହିତ
0: କହିଲେ, ହଁ ହଁ, ସେଟା ଯୋଉ ଆମର ପ୍ରତି ଡିଷ୍ଟ୍ରିକ୍ଟ ଏଗ୍ରିକଲଚର ଅଫିସ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଯୋଉଠି ଅଛି ସେ ଜାଗାରେ କେଏସ୍କେ କୃଷକ ସହାୟକ କେନ୍ଦ୍ର ଗୋଟେ ଅଫିସ ଖୋଲୁଛି ସୋମବାର ଦିନ, ସେଇଦିନ ତାଙ୍କ ସାଙ୍ଗରେ ଯୋଗାଯୋଗ କଲେ ଏସବୁ
1: କେବଳ ବାରିପଦାରେ ସୀମିତ ନୁହେଁ, ବାଲିକୁସିରେ ଡିଓ ଅଫିସ ଅଛି, ବେତନଟୀରେ ଅଛି, ଉଦଳାରେ ଅଛି, ରାଇରଙ୍ଗପୁର ଅଛି, କରଞ୍ଜିଆରେ ଅଛି,
0: ବହୁତ ଜାଗା,
1: ଯେକୌଣସି ଡିଓ ଅଫିସକୁ ସୋମବାର ଦିନ ଯାଇକି କୃଷକ ସହାୟକ କେନ୍ଦ୍ରରେ ଯାଇକି ଯୋଗାଯୋଗ କଲେ ତାପରେ ଚାଷୀଭାଇମାନେ ଏହାର ସମାଧାନ ବାହାର କରିପାରିବେ ଏବଂ ସେମାନେ ବିଭିନ୍ନ ପ୍ରକାର ଲୋନ୍ ନେଇକି ସବସିଡି ନେଇକି ତାର ସୁବିଧା ସୁଯୋଗ ନେବେ। ଯାହା ହୁଏ ହଉ, ଆପଣ ଆମ ଅନୁଷ୍ଠାନକୁ ଆସି ଚାଷୀଭାଇମାନଙ୍କର କ୍ଷୀର ବିକ୍ରି ସମସ୍ୟାର ସମାଧାନ ପାଇଁ ଯୋଉ ବଢିଆ କଥା ଆଲୋଚନା କଲେ, ସେଥିପାଇଁ ଆପଣଙ୍କୁ ଆମ ଚାଷୀଭାଇମାନଙ୍କ ତରଫରୁ ଏବଂ ଆମ ବାରିପଦା ଆକାଶବାଣୀର ଚାଷବାସ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର। ନମସ୍କାର।
0: ନମସ୍କାର।
2: କଥାଟା ବୁଝିଲ ନା ବଡ଼ ଭାଇ, ଜିନିଷ ହଉଛି ତୁମେ ଯଦି ଖାଣ୍ଟି ଜିନିଷଟା ଦବ ମାନେ ଅରିଜିନାଲ ଜିନିଷଟା, ତାହେଲେ ତୁମର ଚାହିଦା ବଢିବ, ତାପରେ ଧୀରେ ଧୀରେ ଧୀରେ ଧୀରେ ଲୋକମାନେ ଯେତେବେଳେ ଜାଣିବେ ଯେ ନାଇଁ ଜିନିଷଟା ଭଲ ଦଉଛି, ମାନେ କ୍ଷୀର ଭଲ ଦଉଛି, ଛେନା ଭଲ ଦଉଛି, ଆଉ ପାଣି ମିଶା ନାହିଁ କି ପାଉଡର ମିଶା ନାହିଁ, ତାହେଲେ ତୁମ ପାଖକୁ ଲୋକମାନେ ଆସିବେ, ଆଉ ଏମିତି ସମୟ ହବ ଯେ ତୁମେ ଦେଇପାରିବନି।
1: ହଁ ପରା, ସେଇ କଥା ତୁମକୁ କହିଲା ବେଳକୁ ମୋର ଗୋଟେ ଛୁଟିଆ ଗପଟା ମନେ ପଡିଲା, ବୁଝିଲ ନା, ଆଜିକାଲିଆ ଲୋକ କିସ ଭାବୁଛନ୍ତି କୁହନା, ଏଇ ଯୋ ତାକୁ କିସ କହୁଛନ୍, ହଁ ଆଡଭର୍ଟାଇଜମେଣ୍ଟ,
2: ବିଜ୍ଞାପନ କରିଦେଉ,
1: ବିଜ୍ଞାପନ କଲେ ପୁରା ଜିନିଷ ବିକ୍ରି ବଟା ଜୁରସୁର ହବ, ବୁଝିଲ ନା,
2: ମାନେ 2 ଟଙ୍କା ସାବୁନ ନେବି ତୁମର ପ୍ୟାଣ୍ଟ ସାର୍ଟ ପୁରା ସଫା,
1: ପୁରା ସଫା ମାନେ ଲୋକମ ସଫା ଏକାଥରେ।
3: ସେଥିପାଇଁ ଗୋଟେ କଥାରେ ନାହିଁ ନା, କଥା କହି ଜାଣେ ଯିଏ ପଚା ଚିଙ୍ଗିଡ଼ି ବିକେ ସିଏ,
1: ବାସ ସେଇଟା କଥାରୁ ଥରେ ଗୋଟେ କିସ ହେଲା କହନା, ଗୋଟେ ବ୍ରାହ୍ମଣିଆ ଲୋକ ତାର ବହୁତ ଧର୍ମ କରେ, ସବୁଦିନ ପୂଜା ପାସା କରେ, ତାର ଗୋଟେ ସମୟ ଆସିଲା କେଟକୁ ଯିବା
2: ଉପରକୁ,
1: ଉପରକୁ ଗଲା ବେଳକୁ ତାର ହିସାବ କିତାବ ବଡ଼ ବାହାରିଲା ଯେ ସିଏ ଜମପୁରକୁ ଯିବ, ବୈକୁଣ୍ଠପୁରକୁ ଯିବନି, ବୁଝିଲ ନା, ତ ସେ କଥା ବି ସେ ଜାଣିଥିଲା, ଜମପୁର ମୋର ଜାଗା, ସେଠୁ ଯାଇତେ ହବ ସେ ଜାଣିଛି, ଗଲା ବେଳକୁ କିସ ହେଇଛି, ଜମ ତ ବହୁତ ଭିତରେ ଅଛନ୍, ତାଙ୍କ ଦୂତ ମାନେ ସବୁ ବାହାରେ ଅଛନ୍, ନେଇଗଲେ ତାକୁ, ଯାଇକି ନେଇଗଲା ପରେ ଗୋଟେ ଜାଗାରେ ଖାଲି ତେଲଗା ଫୁଟୁଛି, ବୁଝିଲ ନା, କରେଇରେ, ଯାଇକି ତାଙ୍କୁ କହିଲେ ଆଜ୍ଞା ଆପଣଙ୍କର କାଲକୁଲେସନରେ ବାହାରୁଛି ଯେ ଆପଣଙ୍କ ଗୋଟେ ପାଦ ଏଠି ତେଲ କରେଇରେ ପକେଇତେ ହବ, ସେ କହିଲେ ହଉ ପକେଇବା ତାହେଲେ, ରାଜି ହେଇଗଲା, ହଁ ଗୋଟେ ପାଦ ତ ପକେଇବା, ଗୋଟେ ପାଦ ପକେଇଦେ ପକେଇଦେ, ହଠାତ୍ ସେ ଆର ପାଦଟା ବି ପକେଇ ଦେଇଛି, ବୁଝିଲ ନା, କାଟିଛି ତାକୁ ଯେତେବେଳେ ସେ ଦୁଇଟା ଯାକ ଦିଆ ମାରିଦେଇଛି, ସେ ବି କରେଇ ଉପରକୁ, ଦେଇକି ହଠାତ୍ କହୁଛି ଆଜ୍ଞା ମତେ ଗୋଟେ ପାଦ କହିକି ଦୁଇ ପାଦରେ ମୁଁ ଇଏ କରେଇଲେ ଯେ, ନା ସେଟା ଆଜ୍ଞା ଆଡଭର୍ଟାଇଜମେଣ୍ଟ ଥିଲା, ପୁରା ସତ କଥାଟା ହଉଛି ଯେ ଆପଣ ଗୋଟେ ପାଦରେ ରହିପାରିବେ ନା, ଦୁଇଟା ପାଦ ପକେଇତେ ହବ, ତେଣୁ ସେଟା ଥିଲା ବିଜ୍ଞାପନ, ଏଇଟା ହଉଛି ସତ କଥା।
2: ତୁମେ ଯାଇଥିଲ ରକମ ଲାଗୁଛି ଯେ,
1: କହିବା କଥା ମରିଲେ ଜମ ଦର୍ଶନ ନା, ଆଉ ଆଗରୁ ଜମ ଦର୍ଶନ,
2: ଶୁଣ ଶୁଣ ଟିକେ ରହିଯାଅ, ଟିକେ ବଢିଆ ଜମର।

0: ସବୁଦିନ ଭଳି ଆଜି ବି କହିବା ଯେ ଆମର ଭାଇମାନେ ଦିଧାଡ଼ି ଚିଠି ଦେବେ, ଯାହା ସୁବିଧା ଅସୁବିଧା ଅଛି ନିଜ ଅନୁଭୂତି କଥା ହେଲେ ଟିକେ ଲେଖିକି ପଠେଇବେ।
1: ଯାହା ବି ହଉ ଆମ ଚାଷୀ ଭାଇମାନଙ୍କୁ ଭଲ କଥାଟା କହିଲ, ଚିଠି ଲେଖିବେ। ଆମ ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନକୋଡ ହେଲା 7500702, ଜିଲ୍ଲା ମୟୂରଭଞ୍ଜ।
2: ଏହି ଠିକଣାରେ ଖଣ୍ଡେ ପୋଷ୍ଟକାର୍ଡରେ ଚିଠି ଦେବା ପାଇଁ ଆଦୌ ଭୁଲିବେନି। ତେବେ ଆମର କାର୍ଯ୍ୟକ୍ରମ ରଖିବା ପୂର୍ବରୁ ପୁଣି ଥରେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
1: ନମସ୍କାର।

ଶୁଣୁଥିଲେ ଚାଷବାସ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଥିଲେ ନାଗଭୂଷଣ ମାଝୀ। ଉପସ୍ଥାପନରେ ଥିଲେ ଶୁଭେନ୍ଦୁ କୁମାର ବେହେରା, ସତ୍ୟାନନ୍ଦ ସେଜପଡ଼ା ଏବଂ ପ୍ରଦ୍ୟୁମ୍ନ କୁମାର ମହାପାତ୍ର। ଆକାଶବାଣୀ ବାରିପଦା, ଶୁଣନ୍ତୁ ଏକ ସୂଚନା। ଗ୍ରୀଷ୍ମ ପ୍ରବାହ ସାରା ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା 45 ଡିଗ୍ରୀ ସେଲସିୟସ୍ ପାର କଲାଣି। ତେଣୁ ଆମେ ସମସ୍ତେ କେମିତି ସତର୍କ ରହିବା ଓ ସୁସ୍ଥ ରହିବା ସେଥିପ୍ରତି କିଛି ପଦକ୍ଷେପ ନେବା ନିହାତି ଜରୁରୀ। ଦିନ 11ଟା ଠାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ପ୍ରବଳ ଖରା ହେଉଛି। ତେଣୁ ସେହି ସମୟ ମଧ୍ୟରେ ଆମେ ଘରେ ରହିବା ପାଇଁ ଚେଷ୍ଟା କରିବା। ଯଦି ନିହାତି ଦରକାର ପଡ଼େ ତାହେଲେ ଆମେ ସୂତା ଲୁଗା ପିନ୍ଧିବା, ପାଦରେ ଚପଲ, ମୁଣ୍ଡରେ ଗାମୁଛା, କଳା ଚଷମା ବ୍ୟବହାର କରିବା, ସାଙ୍ଗରେ ଥଣ୍ଡା ପାଣି ନେବା ଓ ଛତା ବ୍ୟବହାର କରିବା, ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା, ଭୋକରେ ରହିବା ନାହିଁ, ପଖାଳ ତୋରାଣି, ଓଆର୍ଏସ୍ ଦ୍ରବଣ, ଚିନି ଲୁଣ ସରବତ, ଲେମ୍ବୁ ସରବତ, ଘୋଳ ଦହି, ଆଖୁରସ, ପଇଡ଼ ପାଣି ଇତ୍ୟାଦି ପିଇପାରିବା, ଥଣ୍ଡା ପାନୀୟଠୁ ଦୂରେଇ ରହିବା। ପରିବାରରେ ଛୋଟ ଛୁଆ, ବୟସ୍କ ଲୋକ, ଗର୍ଭବତୀ ମା ଏମାନଙ୍କ ରୋଗ ପାଇଁ ବିଶେଷ ଧ୍ୟାନ ଦେବା। ଅତ୍ୟଧିକ ପରିଶ୍ରମ କରିବା ନାହିଁ, ହାଲିଆ ଲାଗିଲେ ବିଶ୍ରାମ ନେବା। ଯଦି ନିହାତି ଅସୁବିଧା ଲାଗେ ତାହେଲେ ତୁରନ୍ତ ଡାକ୍ତରଖାନାକୁ ଯିବା ଏବଂ ଡାକ୍ତରଙ୍କ ପରାମର୍ଶ ନେବା। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘରେ ସମୟ ବର୍ତ୍ତମାନ ରାତି 8ଟା। ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ଅନୁରାଗ, କଣ୍ଠଦାନ କରୁଛନ୍ତି ଭିକାରୀ ବଳ।

ପରେ ପରେ କଥାଚିତ୍ର ବସୁଧା କଣ୍ଠଦାନ କରିଛନ୍ତି ପ୍ରସନ୍ନଜିତ ଏବଂ ଗୀତା ଦାସ।

0: ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସ୍ୱାସ୍ଥ୍ୟ ସମ୍ପଦ ପରିବାର କଲ୍ୟାଣ କାର୍ଯ୍ୟକ୍ରମ। ତା ପୂର୍ବରୁ ଶୁଣିନେବା ବିଜ୍ଞାପନ।
1: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନ ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ଏତେ ସୁବିଧା
1: ଜାଣିନ କି ହୋ? ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
1: ଚାଲ।
0: ଶ୍ରୋତାମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ସ୍ୱାସ୍ଥ୍ୟ ସମ୍ପଦ ଓ ପରିବାର କଲ୍ୟାଣ କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ଆଜି ଆସନ୍ତୁ ଅଂଶୁଘାତ ହେଲେ କଣ କରିବା ଏ ସମ୍ପର୍କରେ ଆଲୋଚନା କରିବା। ଦିନକୁ ଦିନ ଗ୍ରୀଷ୍ମର ପ୍ରଭାବ ବଢିବାରେ ଲାଗିଛି। ବର୍ତ୍ତମାନର ବାୟୁମଣ୍ଡଳର ଉତ୍ତାପ 45 ଡିଗ୍ରୀରୁ ଅଧିକ ଟପିଲାଣି। ଏତେ ଖରାରେ ଯଦି ଆମେ ବାହାରକୁ ବାହାରୁଛନ୍ତି ତାହେଲେ ଆମକୁ ଅଂଶୁଘାତ ହେବାର ସମ୍ଭାବନା ରହୁଛି। ତେବେ ଖରାଦିନେ ଅଂଶୁଘାତ କାହିଁକି ହୋଇଥାଏ, ଅଂଶୁଘାତ ହେବାର କାରଣ କଣ, ଏହାର ପ୍ରତିକାର କଣ ରହିଛି, ଏ ସମସ୍ତ ବିଷୟରେ ଆଲୋଚନା ପାଇଁ ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ପିଆର୍ଏମ୍ ମେଡିକାଲ କଲେଜ ଏବଂ ହସ୍ପିଟାଲ ବାରିପଦାରୁ ଏସୋସିଏଟ୍ ପ୍ରଫେସର ମେଡିସିନ ବିଭାଗରୁ ଡାକ୍ତର ପ୍ରସନ୍ନ କୁମାର ରାଥର। ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ଆଜ୍ଞା ନମସ୍କାର।
4: ନମସ୍କାର।
0: ପ୍ରଥମେ ଜାଣିବାକୁ ଚାହିଁବୁ ଯେ ଅଂଶୁଘାତ କହିଲେ ମେଡିକାଲ ଟର୍ମରେ ଆମେ କେମିତି ବୁଝିବା?
4: ଅଂଶୁଘାତ ହଉଛି ସୂର୍ଯ୍ୟର ଅଧିକ ଉତ୍ତାପ ଜନିତ ଆଘାତ। ଏହା ଏକ ଆପତ୍କାଳୀନ ଏମର୍ଜେନ୍ସି ପ୍ରକ୍ରିୟା ଯେଉଁଥିରେ କି ଦରକାର ପଡିଲେ ଯଦି ଆମେ ରୋଗୀକୁ ଚିକିତ୍ସା କରିବା ନାହିଁ ତାହେଲେ ତାଙ୍କର ମୃତ୍ୟୁ ମଧ୍ୟ ହେଇପାରେ। ଯେହେତୁ ସୂର୍ଯ୍ୟଙ୍କର ଅନ୍ୟ ନାମ ହଉଛି ଅଂଶୁମାନ, ତେଣୁ ଅଂଶୁଘାତ ମାନେ ସୂର୍ଯ୍ୟଙ୍କ ତାପଜନିତ ଆଘାତ। କିନ୍ତୁ ଏଇଠି ଗୋଟିଏ ଆମେ ମନେ ରଖିବା ଯେଉଁଟା ଯେ ସୂର୍ଯ୍ୟ ତାପରେ ନଗଲେ ମଧ୍ୟ ଅଧିକ ଉଷ୍ଣ, ଆର୍ଦ୍ର ପରିବେଶ, ପବନ ଚଳାଚଳ କରୁନଥିବା ଜାଗା ଏବଂ ପାଣି ପିଉନଥିବା କ୍ଷେତ୍ରରେ ମଧ୍ୟ ଲୋକମାନଙ୍କୁ ଅଂଶୁଘାତ ହୋଇଥାଏ। ଏବଂ ସେ ଅଂଶୁଘାତ ପରିସ୍ଥିତିରେ ସାଧାରଣତଃ ବୃଦ୍ଧ ଲୋକମାନେ ଏବଂ ପିଲାମାନେ ପୀଡ଼ିତ ହୋଇଥାନ୍ତି।
0: ପ୍ରାଥମିକ ଅବସ୍ଥାରେ ଆମେ କିପରି ଅନୁଭବ କରିବା ଯେ ଆମକୁ ସାଇନ୍ଷ୍ଟ୍ରୋକ୍ ବା ଅଂଶୁଘାତ ହୋଇପାରେ?
4: ଦେଖନ୍ତୁ, ଯୋଉ ଲୋକଟି ଆସିଲା ତାକୁ ଦେଖିବେ, ଆପଣ ଲକ୍ଷ୍ୟ କରିବେ, ସେ ଗୋଟେ ଖରା ସମୟରେ ବିନା ଛତାରେ ବିନା ପାଣି ପିଇକି ବା ଗୋଟେ ଦୀର୍ଘ ଆଦର୍ଶ ଚାଲି ଚାଲି ଆସିଛନ୍ତି ବା ସାଇକେଲ ଚଲେଇ ଆସିଛନ୍ତି ବା ମୋଟରସାଇକେଲ ଆସିଛନ୍ତି ବା କୌଣସି ଗରମ ପରିବେଶରେ ସିଏ କାମ କରୁଥିଲେ, ମନେକୁ ରୋଷେଇଆ ଲୋକ ଗରମ ପରିବେଶରେ କାମ କରୁଥିଲେ ଗ୍ରୀଷ୍ମ କାଳରେ, ସେ ଆସିଛନ୍ତି ହଠାତ୍ ଆପଣ ଦେଖିବେ ଯେ ସିଏ ଅସ୍ତବ୍ୟସ୍ତ ହେଉଛନ୍ତି, ବାୟା ବାୟା ପରିକା ହେଉଛନ୍ତି, ତାଙ୍କ ମୁଣ୍ଡ ବଥା ହେବା କହୁଛନ୍ତି, ବାନ୍ତି ବାନ୍ତି ଲାଗୁଛି ବୋଲି କହୁଛନ୍ତି, ବାନ୍ତି ବି କରି ପକଉଛନ୍ତି, ଆଉ ତାଙ୍କୁ ଯେମିତି ପଡିଗଲା ପରି ଲାଗୁଛି ଏବଂ ତାଙ୍କ ହାତକୁ ଛୁଇଁଲେ ଆପଣ ଦେଖିବେ ଅଧିକ ଗରମ ଲାଗୁଛି ଏବଂ ଚର୍ମ ତାଙ୍କର ଶୁଖିଲା ଅବସ୍ଥା ଥାଉଛି ଏବଂ ଝାଳ ତାଙ୍କ ଦେହରୁ ବୋହୁନି। ଏହିପରି ପରିବେଶ ଦେଖିଲେ ଆପଣ ଜାଣିବେ ଯେ ସେ ଅଂଶୁଘାତରେ ପୀଡିତ ହେବାକୁ ଯାଇଛନ୍ତି ବା ହେଇଛନ୍ତି।
0: ଆଗ କଥା ଯଦି ଆମେ ଚିନ୍ତା କରିବା ତେବେ ଉତ୍ତର ଭାରତରେ ଗ୍ରୀଷ୍ମ କାଳରେ ଅଂଶୁଘାତ, ଲୁ ଇତ୍ୟାଦି ଅଧିକ ଦେଖାଯାଉଥିଲା, କିନ୍ତୁ ଆମ ଓଡ଼ିଶାରେ ବା ଆମ ଅଞ୍ଚଳରେ ଏହା ଅତି କମ ପରିମାଣରେ ଦେଖାଯାଉଥିଲା, ତେବେ ଏହାର କାରଣ କଣ?
4: ଆମ ପିଲାବେଳେ ଆପଣ ଠିକ କହିଛନ୍ତି ଯେ ଆମ ପିଲାବେଳେ ଉତ୍ତର ଭାରତରେ ଗ୍ରୀଷ୍ମ ପ୍ରବାହକୁ ସାଧାରଣତଃ ଲୁ ଏବଂ ଅନ୍ୟାନ୍ୟ ବିଭିନ୍ନ ଅଞ୍ଚଳରେ ରାଜସ୍ଥାନ, ଦିଲ୍ଲୀ ଏବଂ ଉତ୍ତର ଭାରତର ବିଭିନ୍ନ ନାଁରେ ଏହା ପରିଚୟ ଥାଏ ଏବଂ ସେହି ଗରମ ପ୍ରବାହ ଆସିଲେ ଯେଉଁଟା ମୁଁ ଆପଣଙ୍କୁ ପ୍ରଥମରେ କହିଥିଲି ଯେ ଲୋକମାନେ ଅଂଶୁଘାତ ବା ସନ୍ଷ୍ଟ୍ରୋକ୍ରେ ପୀଡ଼ିତ ହେଉଥିଲେ ଏବଂ ଉତ୍ତାପଜନିତ ଯେଉଁ ଆଘାତ ସେଥିରେ ପୀଡ଼ିତ

0: ହୁଏ ଅନେକ ଲୋକ ମୃତ୍ୟୁବରଣ କରୁଥିଲେ। ସେ ସମୟରେ ସୌଭାଗ୍ୟକୁ ଆମ ଅଞ୍ଚଳରେ ଜଳ ଏବଂ ଜଙ୍ଗଲର ପରିମାଣ ଏତେ ଅଧିକ ଥିଲା ଯେ ଏସବୁ ଘଟଣା କାଁ ଭାଁ ଘଟୁଥିଲା। ଜଣେ ଅଧିକ ଏଇ ଲୋକ ଖରା କାଳରେ ଏବଂ ସେମାନେ ଯାଉଥିଲେ ବୁଲାବୁଲି କରୁଥିଲେ ବା ଅନ୍ୟାନ୍ୟ ସବୁ କାମ କରୁଥିଲେ କୃଷି କର୍ମରେ, ତାଙ୍କ ଭିତରୁ କେତେ ଜଣଙ୍କୁ ହୁଏତ ଅଂଶୁଘାତ ହେଉଥିଲା। କିନ୍ତୁ ଉତ୍ତର ଭାରତ ପରି ଯେପରି ତାଙ୍କର ଜଳବାୟୁରେ ସେ ସମୟରେ ହେଉଥିଲା, ଆମ ଅଞ୍ଚଳରେ ଉତ୍ତାପ ଏତେ ପରିମାଣରେ ସେଥିରେ ପ୍ରବାହ ହେଉନଥିଲା। ତାର କାରଣ ହେଲା ସେ ସମୟରେ ଆମର ଅନେକ ଜଙ୍ଗଲର ପରିମାଣ ରହିଥିଲା ଏବଂ ଆମର ସେ ଅନୁସାରେ ପାଣି ଜଳାଶୟ ଇତ୍ୟାଦିର ପରିମାଣ, ପାଣି ଜଳ ପ୍ରବାହର ପରିମାଣ ଯଥେଷ୍ଟ ପରିମାଣରେ ହେଉଥିଲା, ଯାହାଫଳରେ ଉତ୍ତାପଟା ଆପଣଙ୍କର ଏତେ ଆଘାତ ଦେଇପାରୁ ନଥିଲା।
1: ତେବେ ଅଂଶୁଘାତରେ ପୀଡିତ ଥିବା ରୋଗୀର କଣ ଲକ୍ଷଣ ଦେଖାଯାଏ?
0: ଦେଖନ୍ତୁ, ମୁଁ ଆପଣଙ୍କୁ ପ୍ରଥମରୁ କହିଛି ଯୋଉ ପୂର୍ବରୁ ଯୋଉ ଆଲୋଚନା କଲେ ଯେ ସେ ଆସିଲା ମାନେ ରୋଗୀର ଚର୍ମ ଛୁଇଁବାକୁ ବହୁତ ଗରମ ଲାଗୁଥିବ, ଚର୍ମ ଶୁଖିଲା ଥିବ, ଝାଳ ବୋହୁନଥିବ, ମୁଣ୍ଡ ବଥା ହେଉଥିବ, କହୁଥିବ, ବାନ୍ତି ବାନ୍ତି ଲାଗିବ, ବାନ୍ତିଆ ବାନ୍ତିଆ ଲାଗୁଥିବ, ବାନ୍ତି ମଧ୍ୟ କରିପକାଉଥିବ ଏବଂ ତାକୁ ଦେଖିବେ ସେ ଗୋଟେ ଇତିହାସ ନେବେ ଯେ ସିଏ ଗୋଟେ ଥକା ମାନେ ତାପଜନିତ ଥକା ଭାବ ଗୋଟେ, ଯେମିତି ଠକିଗଲେ ଗୋଟେ ଲୋକର ଯେମିତି ଧଇଁଷ ହେଉଥାଏ ସେହିପରି ସେ ହେଉଥିବେ ଏବଂ ସେଥିରେ ସେହିପରି ହେଉଥିବା ସମୟରେ ଆପଣ ଜାଣିପାରିବେ ଏବଂ ତାଙ୍କୁ ପଚାରିଲେ ସେ କହିବେ ଯେ ବହୁତ ସମୟ ଧରି ମୁଁ ସୂର୍ଯ୍ୟାଲୋକରେ କାମ କରୁଥିଲି ବା ସୂର୍ଯ୍ୟାଲୋକରେ ଥିଲି, ମୁଁ ଶ୍ରମିକ ଭାବରେ କାମ କରୁଥିଲି କୌଣସି କୋଠା ତିଆରି କରିବାରେ, ବା ମୁଁ ଶ୍ରମିକ ହିସାବରେ କାମ କରୁଥିଲି କୌଣସି ସୂର୍ଯ୍ୟାଲୋକ ଅଣ୍ଡରରେ, କୌଣସି ଛାଇ ନଥିଲା, ମୁଁ କୃଷି କର୍ମ କରୁଥିଲି କି ଅନ୍ୟାନ୍ୟ କିଛି କର୍ମ କରୁଥିଲି, ଯାହାଫଳରେ ଏଇ ଅବସ୍ଥାରେ ସେ ଅଛନ୍ତି ବୋଲି ଆପଣ ଜାଣିପାରିବେ।
1: ତେବେ ସାଧାରଣ ଲୋକ କିପରି ଅଂଶୁଘାତରେ ପ୍ରାଥମିକ ଚିକିତ୍ସା କରିପାରିବେ?
0: ଦେଖନ୍ତୁ, ଯଦି ଆପଣ ଦେଖିଲେ ଜଣେ ଅଂଶୁଘାତ ରୋଗୀ ଆସିଲା, ଆପଣ ତ ମୁଁ କହିଲି ଗୋଟେ ସାଧାରଣ ଜ୍ଞାନ ଯେ ଖରାରେ ଯାଇଥିବେ, ଦେହ ହାତ ଗରମ ହେଇଥିବ, ମୁଣ୍ଡ ବୁଲଉଥିବ, ପଡି ଯାଉଥିବ, ବାନ୍ତି ବାନ୍ତି ଲାଗୁଥିବ ଏବଂ ଅଚେତ ହେଲା ପରି ଲାଗୁଥିବ ଏବଂ ଧଇଁସ ହିଁ ହେଉଥିବେ ଏବଂ ଦେହ ଗରମ ଥିବ, ସଙ୍ଗେ ସଙ୍ଗେ ତାଙ୍କୁ ଗୋଟେ ଶୀତଳୀକରଣ ପ୍ରକ୍ରିୟା କରିବାକୁ ପଡିବ। ତାମାନେ ଆପଣ ତାଙ୍କୁ ଗୋଟେ ଛାଇଆ ଜାଗାକୁ ନେଇଯିବେ, ଯଦି ଆପଣ ଦେଖିଲେ ଫିଲ୍ଡ ପାଖରେ କେଉଁଠି ଅଛି, ନାହିଁ ତ ଗୋଟେ ପବନ ଚଳପ୍ରଚଳ କରୁଥିବା ଜାଗାକୁ ତାଙ୍କୁ ନେଇଯିବେ। ତାଙ୍କର ଲୁଗାପଟା ଖୋଲି ଢିଲା ପୋଷାକ ପିନ୍ଧେଇବେ, ଲୁଗାପଟା ଯଦି ଟାଇଟ୍ ଥିବ, ବେଲ୍ଟ ପିନ୍ଧିଥିବ, ସେଗୁଡ଼ାକ ଆପଣ ଖୋଲିଦେବେ। ତାପରେ ବିଞ୍ଚଣା ଯଦି ଥିବ, ଆପଣ ଫ୍ୟାନ୍ ଚଲେଇବେ, ଯଦି ଇଲେକ୍ଟ୍ରି ନଥିବ ସେ ଜାଗାରେ ଆପଣ ବିଞ୍ଚଣା ବା ଯେଉଁଥିରେ ହଉ ପତ୍ର ହଉ କି କାଗଜ ହଉ କି ଲୁଗା ହଉ କି ଗାମୁଛା ହଉ ସେଥିରେ ଆପଣ ଇଏ କରିବେ। ଯଦି ଆପଣ ପାଇଗଲେ ବରଫ ମିଶା ପାଣି, ତାହେଲେ ତାଙ୍କ ଦେହରେ ଆପଣ ଲେପ ଦେବାକୁ ଚେଷ୍ଟା କରିବେ ଏବଂ ଯଦି ବରଫ ମିଶା ପାଣି ନାହିଁ, ତାହେଲେ ଥଣ୍ଡା ପାଣି ବା ଖାଲି ପାଣିରେ ମଧ୍ୟ ତାଙ୍କୁ ଚେଷ୍ଟା କରିବେ ତାଙ୍କ ମୁହଁରେ ସ୍ପ୍ରେ କରିଦେବା ପାଇଁ କିମ୍ବା ଛିଞ୍ଚି ଦେବା ପାଇଁ ବା ତାଙ୍କ ମୁହଁରେ ଦେହ ହାତ ସବୁ ପୋଛି ଦେବା ପାଇଁ, ଏବଂ ଯଦି ଏୟାର କଣ୍ଡିସନିଂ ଅଛି ତାହେଲେ ସେ ଏୟାର କଣ୍ଡିସନିଂ ଘରକୁ ଆଜିକାଲି ସରକାରୀ ବ୍ୟବସ୍ଥାରେ ତାଙ୍କର ସବୁ ହିଟ୍ ଷ୍ଟ୍ରୋକ୍ ପିରିୟଡ଼ରେ ୟୁଜୁଆଲି ସେମାନଙ୍କୁ ବରଫ ଖଣ୍ଡ ସପ୍ଲାଏ ଦିଆଯାଉଛି ଏବଂ ଏୟାର କଣ୍ଡିସନ ଲାଗିଥିବା ଘର ମଧ୍ୟରେ ତାଙ୍କୁ ରଖାଯାଉଛି ଏବଂ ସଙ୍ଗେ ସଙ୍ଗେ ତାଙ୍କୁ ଓଆରଏସ୍ ପିଇବାକୁ ଦେବେ। ଆପଣ ଜାଣିଛନ୍ତି ଓଆରଏସ୍ ନଥିଲେ ଲୁଣ ଲେମ୍ବୁ ଚିନି ବା ସେଇ ଟାଇପ୍ର ଜିନିଷ ତାଙ୍କୁ ପିଇବାକୁ ଦେବେ ଏବଂ ଯଦି ସେଥିରେ ନହେଲେ ଆପଣ ତାଙ୍କୁ ମାନେ ସେଇଥିରେ ପ୍ରାୟ ଅଧିକାଂଶ ଲୋକ ଇମ୍ପ୍ରୁଭ୍ କରିଯିବେ, ମାନେ ତାଙ୍କ ଅବସ୍ଥା ଭଲ ଆଡ଼କୁ ଗତି କରିବ।
1: ସାଧାରଣତଃ ଆମର କୃଷକ ବା ଚାଷୀ ଭାଇମାନେ ଖରାକୁ ଖାତିର ନ କରି ସେମାନେ ବିଲବାଡ଼ିରେ ସାଧାରଣତଃ କାମ କରିଥାନ୍ତି, ତ ସେମାନଙ୍କ ପାଇଁ କଣ ଉପଦେଶ ଦେବେ?
0: ତାଙ୍କ ପାଇଁ ଉପଦେଶ ହେଲା ଯେ ସେମାନେ ନିଶ୍ଚିତ ଭାବରେ ପାଣି ନିଜ ସାଙ୍ଗରେ ନେଇକି ଯାଇଥିବେ, ଯେଉଁଥିରେ ନିଅନ୍ତୁ ପାଣି, ତାଙ୍କୁ ଯେଉଁଥିରେ ସୁବିଧା ହେବ ପାଣି ନିଅନ୍ତୁ ଏବଂ ସେମାନେ ଚେଷ୍ଟା କରିବେ ଯେ ସେହି ସମୟରେ ଯେଉଁଟା ସବୁଠୁ ଅଧିକ ଉତ୍ତାପ ପ୍ରବାହ, ସୂର୍ଯ୍ୟ ଉତ୍ତାପ ପ୍ରବାହର ସମୟ ଦିନ 11-3 ଭିତରେ ସେମାନେ କାମ କିଛି କରିବେ ନାହିଁ ଏବଂ ସେମାନେ ଛାଇଥିବା ଜାଗାରେ ବସି ରହିବେ, ପାଣି ପିଇବେ ଏବଂ ସାଧାରଣତଃ ଯେଉଁ କହନ୍ତି ଏହି ଦିନରେ ଘରୁ ଯଦି ନେଇପାରିବେ ଖାଦ୍ୟ ହିସାବରେ କାଞ୍ଜି ବା ତାଙ୍କର ଯେଉଁ ଲୁଣ ଲେମ୍ବୁ ଚିନି ପାଣି ବା ଘୋଳ ଦହି ଏସବୁ ଜିନିଷ ନେଇ ସେ ମଧ୍ୟ ପିଇପାରିବେ ଏବଂ ଯଦି ସେମାନଙ୍କ ପାଖରେ ପସିବୁଲ ଥାଏ ତାହେଲେ କାକୁଡ଼ି ତରଭୁଜ ଏସବୁ ଖାଦ୍ୟ ଖାଇ ଏଇ ଯେଉଁ ଉତ୍ତାପ ଜନିତ ଯେଉଁ ସମସ୍ୟାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିବେ ଏବଂ ବାରମ୍ବାର ଶୋଷ ନ ଲାଗୁଥିଲେ ମଧ୍ୟ ସେମାନେ ପାଣି ପିଇବେ।
1: ତେବେ କେଉଁ ସମୟରେ ଆମେ ରୋଗୀକୁ ହସ୍ପିଟାଲାଇଜେସନ କରିବା ଦରକାର ପଡିଥାଏ?
0: ମୁଁ ଆପଣଙ୍କୁ ଆଗରୁ କହିଲି ଯେ ଶୀତଳୀକରଣ ପ୍ରକ୍ରିୟାରେ ତାକୁ ଆପଣ ଶୀତଳ କରିବାକୁ ଚେଷ୍ଟା କଲେ, ବରଫ ମିଶା ପାଣି ଦେବାକୁ ଚେଷ୍ଟା କଲେ ବା ଥଣ୍ଡା ପାଣି ଦେବାକୁ ଚେଷ୍ଟା କଲେ ଏବଂ ତାଙ୍କୁ ଲୁଣ ଲେମ୍ବୁ ଚିନି ପାଣି ପିଇବାକୁ ଚେଷ୍ଟା କଲେ ଏବଂ ତାଙ୍କର ମୁଁ ଦେହ ହାତ ପୋଛିଦେଲେ, ପବନ ଚଳନା କରିବାକୁ ଚେଷ୍ଟା କଲେ, ତଥାପି ଯଦି ସେ ଇମ୍ପ୍ରୁଭ୍ କଲେ ନାହିଁ ତାହେଲେ ତାଙ୍କୁ ଆପଣ ହସ୍ପିଟାଲକୁ ନେବା ପାଇଁ ଚେଷ୍ଟା କରିବେ, କାହିଁକିନା ଅଂଶୁଘାତ ଏକ ଏମର୍ଜେନ୍ସି, ଏପରିକି ମୃତ୍ୟୁ ମଧ୍ୟ ହୋଇଥାଏ।
1: ସେ ସମୟରେ ଆମେ ରୋଗୀକୁ କେଉଁ ସବୁ ଖାଦ୍ୟ ଖାଇବାକୁ ଦେବା ଦରକାର?
0: ହଁ, ରୋଗୀକୁ ଯଦି ଆପଣ ପଚାରିଲେ ତାହେଲେ ରୋଗୀକୁ ସେହି ସମୟରେ ଆପଣ ତାଙ୍କୁ ଯଥେଷ୍ଟ ପାଣି ପିଇବାକୁ ଦେବେ, ତାଙ୍କୁ ସହଜରେ ହଜମ ହେଉଥିବା ଖାଦ୍ୟ ଖାଇବା ପାଇଁ ଦେବେ, ମସଲାଯୁକ୍ତ ଖାଦ୍ୟ କିଛି ଦେବେ ନାହିଁ ଏବଂ ଯଦି ପାରିବେ ତାଙ୍କୁ ପଇଡ଼ ପାଣି, ଘୋଳ ଦହି, ପଣା ସର୍ବତ ଏବଂ ବିଶୁଦ୍ଧ ଥଣ୍ଡା ପାଣି ତାଙ୍କୁ ପିଇବାକୁ ଦେବେ ଏବଂ ପଖାଳ ତୋରାଣିରେ ଲୁଣ ମିଶାଇ ମଧ୍ୟ ଖାଇଲେ ତାଙ୍କୁ ମଧ୍ୟ ସୁସ୍ଥ ଲାଗେ।
1: ତେବେ ଅଂଶୁଘାତରେ ପୀଡିତ ନହେବା ପାଇଁ ସାଧାରଣତଃ କଣ ପ୍ରତିକାର ପଦକ୍ଷେପ ନିଆଯାଇପାରେ?
0: ପ୍ରଥମ କଥା ହେଲା ଯେ ଆପଣ ସେ ସମୟରେ ଖରାକୁ ଆଭଏଡ କରିବେ, ହିଟ୍ ଆଣ୍ଡ ହେଭି ଏକ୍ସରସାଇଜ୍, ଆପଣ ସେ ସମୟରେ ଖରାକୁ ଯିବେନି ଏବଂ ଅତ୍ୟନ୍ତ ଭୀଷଣ ଭାବରେ ଯେଉଁ ଶ୍ରମ ସେ ଶ୍ରମ କରିବେ ନାହିଁ।

0: ତାପରେ ଦ୍ୱିତୀୟ କଥା ହେଉଛି, ବର୍ତ୍ତମାନ ଏଇ କୋଭିଡ ପିରିୟଡରେ ଲୋକମାନେ ଯୋଉ ଘର ଭିତରେ ରହିଥିଲେ ସେମାନେ ସମସ୍ତେ ବର୍ତ୍ତମାନ ଖରା ତରା ନ ମାନି ବୁଲିବାକୁ ଚେଷ୍ଟା କରୁଛନ୍ତି। ତାଙ୍କୁ ଆମର ଅନୁରୋଧ ଯେ ସେମାନେ କୋଭିଡକୁ ମୁକ୍ତ ହେଲା ମାନେ ଖରାରୁ ମଧ୍ୟ ଅଂଶୁଘାତ ମଧ୍ୟ ଆଉ ଏକ ବିପଦ, ଯେଉଁଥିରେ କି ନିଜକୁ ନିଜେ ଆମକୁ ସଚେତନ ହେବାକୁ ପଡିବ। ଖରାରେ ବାହାରକୁ ଯିବେ ନାହିଁ, ଦିନ 11ରୁ 3 ଭିତରେ କାମ କରିବେ ନାହିଁ, ଶ୍ରମ ମଧ୍ୟ ଏଡାଇବେ, ଧଳା ପୋଷାକ ପିନ୍ଧିବେ, ଧଳା ଛତା ମଧ୍ୟ ଖରାରେ ବାହାରକୁ ବ୍ୟବହାର କଲେ କରିପାରିଲେ ବହୁତ ଭଲ, ଶୋଷ ନ ଲାଗିଲେ ମଧ୍ୟ ଘର ଭିତରେ ପାଣି ପିଇବେ, ସହଜରେ ହଜମ ହେଉଥିବା ଖାଦ୍ୟ ଖାଇବେ, ମସଲା ଯୁକ୍ତ ଖାଦ୍ୟ ଖାଇବେ ନାହିଁ, ମଦ୍ୟପାନ କରିବେ ନାହିଁ, ଉଦ୍ବିଗ୍ନ ବା ଚାପରେ ରହିବେନି, କୌଣସି ପ୍ରକାର ଟେନସନ୍ ନେବେ ନାହିଁ। ଟେନସନ୍ ନେଲେ ମଧ୍ୟ ବେଳେବେଳେ ମନ ହେଇକି ଯୋଉ ଆପଣଙ୍କର ମାନସିକ ଅବସାଦ ଘଟି ମଧ୍ୟ ଆପଣଙ୍କର ବିଭିନ୍ନ ପ୍ରକାର ରୋଗ ବିକାର ବା ଆଘାତ ଜନିତ ଉପସର୍ଗ ଦେଖାଯାଇପାରେ। ଓଦା କନାରେ ଦେହ ପୋଛିବେ, ପାଣି ବୋତଲ ବା ORS ସାଙ୍ଗରେ ରଖିବେ ଯୁଆଡେ ଆପଣ ଯିବେ। ଏବଂ ଆମର ଆଗରୁ ଗୋଟେ ଥିଲା ଗ୍ରାମ ଅଞ୍ଚଳରେ ଏବଂ ସହରାଞ୍ଚଳରେ, ଯଦି ପାରିବେ ଚନ୍ଦନ ଘୋରି ଦେହରେ ବା ମୁଣ୍ଡରେ ଲଗେଇବେ, ସେଟା ମଧ୍ୟ କିଛି ଥଣ୍ଡା ମଧ୍ୟ ଦେହକୁ କରେ ବୋଲି କହନ୍ତି।
1: ତେବେ ଛୋଟ ଶିଶୁ ଏବଂ ଗର୍ଭବତୀ ମାମାନଙ୍କୁ କଣ ପରାମର୍ଶ ଦେବେ?
0: ଜଣେ ଗର୍ଭବତୀ ମହିଳାଙ୍କ ଉପରେ ସବୁ ପ୍ରକାର ଚାପ, କାରଣ ସିଏ ନିଜର ପାଇଁ ଏବଂ ନିଜ ଗର୍ଭରେ ବଢୁଥିବା ଶିଶୁଟି ପାଇଁ ଦୁଇ ପ୍ରକାର ଜିନିଷର ସିଏ ମୁକାବିଲା କରୁଥାନ୍ତି। ତେଣୁ ତାଙ୍କୁ ସବୁବେଳେ ଅନୁରୋଧ ଯେ ସିଏ ଯେକୌଣସି ଏହିପରି ଉତ୍ତାପ ଯୋଉଗୁଡା ମୁଁ କହିଲି, ସେ ଉତ୍ତାପ ଜନିତ ପରିବେଶକୁ ସେ ଆଭଏଡ୍ କରିବାକୁ ଚେଷ୍ଟା କରିବେ। ମନେ କରନ୍ତୁ ସେ କୌଣସି ପ୍ରକାର ବାହାଘରକୁ ବ୍ରତ ଘରକୁ ଯାଇଛନ୍ତି, ସେ ଭିଡ଼ ମଧ୍ୟରେ ସେ ରହିବେ ନାହିଁ, ପବନ ଚଳାଚଳ କରୁଥିବା ଜାଗାକୁ ଯିବେ, ପାଣି ପିଇବେ ଏବଂ ଲୁଣ ଲେମ୍ବୁ ଚିନି ପାଣି ପିଇବେ ଏବଂ ସେ ରେଷ୍ଟ ନେବାକୁ ବିଶ୍ରାମ ନେବାକୁ ଚେଷ୍ଟା କରିବେ। ପିଲାମାନଙ୍କୁ ମଧ୍ୟ ସେଇ କଥା, ସେମାନେ ଭିଡ଼ ମଧ୍ୟରେ ରହିବେ ନାହିଁ ଏବଂ ବିଭିନ୍ନ ପ୍ରକାର ମସଲା ଯୁକ୍ତ ଖାଦ୍ୟ ସବୁ ଖାଇବେ ନାହିଁ, ପାଣି ପିଇବେ ଯଥେଷ୍ଟ ପରିମାଣରେ ଏବଂ ଭଲ ପାଣି ପିଇବେ, ବିଶୁଦ୍ଧ ପାଣି, ସର୍ବତ ପଣା ଏସବୁ ଜିନିଷ ସେମାନେ ପିଇପାରିବେ, ଘୋଳ ଦହି ପଇଡ଼ ପାଣି ଏସବୁ ଜିନିଷ ସେମାନେ ଯଥେଷ୍ଟ ପରିମାଣରେ ପିଇପାରିବେ।
1: ତେବେ ପରିଶେଷରେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ କଣ କରିବା ଉଚିତ ଏବଂ କଣ ସବୁ ପଦକ୍ଷେପ ନେବେ, ସେଥିପାଇଁ ଆମ ଶ୍ରୋତା ବନ୍ଧୁମାନଙ୍କୁ କଣ ଉପଦେଶ ଦେବେ?
0: ଯେ ଯୋଉ ଜୀବନ ଶୈଳୀରେ ଯୋଉ ଆମର ଅଛି, ଯେ ଖରାଦିନେ ଆଗେ କହୁଥିଲେ ଏମିତି ଆଗ ତ ନଥିଲା ସମୟ, ଲୋକମାନେ ଚାଲିକି ଯାଆନ୍ତୁ କି ସାଇକେଲରେ ଯାଆନ୍ତୁ, ଗୋଟେ ଛତାଟେ ନେଇକି ଯାଉଥିଲେ। ଏବଂ ଦ୍ୱିତୀୟରେ ହେଉଛି ସେମାନେ ପାଦରେ ଗୋଟେ ଜୋତା, ଯେଉଁ ପୁରା ଜୋତା ପିନ୍ଧୁଥିଲେ, ତେଣୁ ତାପ ଉପରେ ସେ ତମ ପାଦଟା ହଠାତ୍ ଗୋଟେ ତାପରେ ପଡ଼ୁନଥିଲା। ତାପରେ ଆପଣଙ୍କ ଯଦି ପାରିବେ ଆପଣ ସେ ସମୟରେ ଗୋଟେ କଳା ଚଷମା ପିନ୍ଧିବେ, ଯାହାଫଳରେ ସୂର୍ଯ୍ୟଲୋକ ଆପଣଙ୍କ ଆଖିରେ ପଡ଼ିବ ନାହିଁ। ମୂଳ କଥା ହେଲା ଆପଣ ଖରାରେ ଯେତେ ସୀମିତ ଭାବରେ ଯେତେ କମ୍ ଭାବରେ ଯିବାକୁ ଚେଷ୍ଟା କରିବେ ଯିବେ, ଆଉ ସାଙ୍ଗରେ ପାଣି ବୋତଲ ନେଇଥିବେ। ସେଇ ପାଣି ବୋତଲରେ ଆଇଦର ORS ମିଶିଥିବ ବା ଲୁଣ ଲେମ୍ବୁ ଚିନି ମିଶିଥିବ, ଆପଣ ମଝିରେ ମଝିରେ ତାକୁ ପିଇବେ, ସାଧା ପାଣି ବି ପିଇପାରନ୍ତି। ଓଦାକନା କାହାକୁ ଲାଜ ନ କରି, ସେତେବେଳେ ଓଦାକନା ଲୋକମାନେ ସବୁ ମୁଣ୍ଡରେ ଓଦାକନା ଗାମୁଛା ଓଦା ଗାମୁଛା ମୁଣ୍ଡରେ ଦେଇକି ଯାଉଥିଲେ, ନହେଲେ ଆଜିକାଲି ପିଲାମାନେ ଯୋଉ କହୁଛନ୍ତି ବା ଲୋକମାନେ ଟୋପି ପିନ୍ଧୁଛନ୍ତି, ଟୋପି ଗୋଟେ ପିନ୍ଧିକି ଯିବେ, ଧଳା କଲର୍ ରଙ୍ଗର ଟୋପି ପିନ୍ଧିକି ଯିବେ ଏବଂ ସହଜରେ ହଜମ ହେଉଥିବା ଖାଦ୍ୟ ଖାଇବେ। ଏହି ସମୟରେ ଭୋଜି ଭାତ ଏଡ଼ାଇଲେ ଭଲ, ମଦ୍ୟପାନ କରିବେ ନାହିଁ ଏବଂ ଧଳା ପୋଷାକ ପିନ୍ଧିବେ। ଆପଣ ଜାଣିଛନ୍ତି ଆମର ସ୍କୁଲରେ ପଢା ହଉଥିଲା ଯେ କ୍ରିକେଟର ମାନେ କାହିଁକି ଧଳା ପୋଷାକ ପିନ୍ଧନ୍ତି, ତେଣୁ ଏଇ ଧଳା ପୋଷାକ ପିନ୍ଧି ଏଇ ଯୋଉ ଅଂଶୁଘାତ ଜନିତ ଉତ୍ତାପର ଯୋଉ ଇଏଟା ଦେହ ଭିତରକୁ ଯିବାଟା ତାଦ୍ୱାରା କମ୍ ହେଇଯିବ, ଧଳାଟା ବିକିରଣ କରେ ତାପକୁ। ଏବଂ ସେ ସମୟରେ ଆପଣ ଯଦି ପାରିବେ ତରଭୁଜ ଏବଂ କାକୁଡ଼ି ସାଙ୍ଗରେ ନେଇଥିବେ ଖାଇପାରିବେ, ଏଇ ଟାଇପ୍ର ପଦକ୍ଷେପ ନେବେ। କୌଣସି ପ୍ରକାର ଆପଣ ଚେଷ୍ଟା କରିବେ ବାରମ୍ବାର ପାଣି ପିଇବେ, ଏହି ସମୟରେ କିନ୍ତୁ ଉତ୍ତାପ ଏବଂ ଅଧିକ ଶ୍ରମ କରିବା ପରିବେଶକୁ ଆପଣ ନ କଲେ ଭଲ।
1: ଅଂଶୁଘାତ ହେଲେ କଣ କରିବା ଉଚିତ ଏବଂ ତାର ପ୍ରତିକାର କିପରି କରାଯାଇ ପାରିବ, ଏ ସମ୍ପର୍କରେ ଡାକ୍ତର ପ୍ରସନ୍ନ କୁମାର ରାଥର ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ରହି ସୁନ୍ଦର ଭାବରେ ବ୍ୟାଖ୍ୟା କଲେ। ଏଥିପାଇଁ ଆମ ଅନୁଷ୍ଠାନ ତରଫରୁ ଏବଂ ଆଜି ଆମକୁ ଶୁଣୁଥିବା ଶ୍ରୋତାବନ୍ଧୁମାନଙ୍କ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ନମସ୍କାର।
0: ନମସ୍କାର, ଧନ୍ୟବାଦ।
1: ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମଟି ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।
2: ଶୁଣୁଥିଲେ ସ୍ୱାସ୍ଥ୍ୟ ସମ୍ପଦ କାର୍ଯ୍ୟକ୍ରମ, ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଗୀତାତୀତ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଅନ୍ଧା କାନୁନ୍। କଣ୍ଠଦାନ କରିଛନ୍ତି କିଶୋର କୁମାର।

0: ବୁଝିଲୁ ବାବୁ?
1: ଆଚ୍ଛା,
0: ଏବେ ମା ହିସାବରେ ସରସ୍ୱତୀଙ୍କୁ ପଦେ କହିଲେ,
1: ଏବେ ବାପା ହିସାବରେ ଜଗନ୍ନାଥଙ୍କୁ ପଦେ ଡାକିଦବା ହେ।
0: ସେ ତା ପୁରୁଷ କି ଚୈତନ୍ୟ କହୁଛନ୍ତି ରେ ମନ୍ଦମନା।
1: ଆଚ୍ଛା, ପେଚା ପୁରୁଷ ମନ୍ଦମନକୁ ସମାନ କା କିସ ବୁଝେଇଲା ହେ?
0: ପେଚା ପୁରୁଷ ନୁହେଁ ରେ,
1: ଆଉ କିସ ହେ?
0: ଯେ ତା ପୁରୁଷ।
1: ଆଚ୍ଛା,
0: ଏ ହୃଦୟ ମଧ୍ୟରେ ଯୋଉ ଉଚିତ ଶକ୍ତି ଅଛି,
1: ଯେଉଁ ଚେତନ ଶକ୍ତି ରହିଛି,
0: କହୁଛନ୍ତି ରେ ମନ୍ଦମନା।
1: ରେ ପାନଖିଆ ମନ, ଭାଙ୍ଗଖିଆ ମନ,
0: ରେ ପାଗଳା ମନ,
1: ରେ ବାଇଆ ମନ, ଚଗଲିଆ ମନ,
0: ତୁ ଯଦି ଏ ମୋହ ମାୟା ସଂସାରରୁ ଉଦ୍ଧାର ହେବାକୁ ଇଚ୍ଛା କରୁଛୁ,

0: ଓଲି ସେହି ବଣରେ ମୋ ୱାଇଫ୍ ମରିଲା ଶାଶୁକୁ ମ୍ୟାରେଜ୍ କଲି।
1: ଗୋଟେ ମଣିଷ ନା ଗୋଟେ ପଶୁରେ
2: କିସ ହେଲା ହେ?
1: ଏକଥା ଛାଡ଼ି ଦେ, ଭଲ କଥା କହ ଶୁଣେ।
2: ଚାଲ ହେ।

0: କୃଷ୍ଣ କହୁଛନ୍ତି ହରିଗୋ ମୁଁ ତ କେବେ ଦୋଷୀ ନୁହେଁ
1: ଦୋଷୀ ନୁହେଁ ମୋ ନାଁରେ କାହିଁକି ମିଛରେ କେସ୍ କଲ
0: ମୁଁ ନିଶ୍ଚୟ ଗୋଟେ ଅପିଲ କରିବି
1: ସତ କଥା
0: ତେବେ ଏ କଥା ଶୁଣି ସେ କହୁଛନ୍ତି ବେଲେ ଗୋଟେ ଅପିଲ କର
1: ଅପିଲ ନିଶ୍ଚିତ କରିବାର ଜରୁରୀ
0: ଗୋଟେ ଦରଖାସ୍ତ

ହେଲେ ଦାସକାଠିଆ ସୁବର୍ଣ୍ଣକୁଞ୍ଜ ପରିବେଷଣ କରିଥିଲେ ଶିଳ୍ପୀ କାଳୀଚରଣ ହତା ଏବଂ ସାଥୀ କଳାକାରମାନେ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଟରେ ସମୟ ବର୍ତ୍ତମାନ ରାତି 10:30 ପ୍ରଚାର କରୁଛୁ ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଆଶିକି 2।

ଶୁଣିଲେ ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।